ଆକାଶବାଣୀ ଭବାନୀପାଟଣା, ଆଜି 1940 ଶତାବ୍ଦ ଆଷାଢ଼ 8 ଦିନ 2026 ମସିହା ଜୁଲାଇ ମାସର 29 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେବ୍ରେ 248 ମିଟର ତଥା 126 କିଲୋ ହର୍ଷ ଯୋଗେ, ଏଫ୍ଏମ୍ ମାଧ୍ୟମରେ 103.3 ମେଗା ହର୍ଷ ଯୋଗେ ଏବଂ

ଶ୍ରୋତାବନ୍ଧୁ, ଏହି ସମଗ୍ର ସୃଷ୍ଟି ପ୍ରଭୁଙ୍କ ଅନ୍ତରଲୀଳାର ଏକ ଖେଳଘର। ଜନ୍ମ ଓ ଜୀବନ ମୃତ୍ୟୁର ପ୍ରତ୍ୟେକ ଅଧ୍ୟାୟ ତାଙ୍କର ଇଚ୍ଛାରେ ପରିଚାଳିତ ହୁଏ। ମଣିଷ କେବଳ ସେହି ମହାଲୀଳାର ଜଣେ ଛୋଟ ପାତ୍ର। ଯେତେବେଳେ ଆମେ ସତ୍ୟକୁ ହୃଦୟଙ୍ଗମ କରୁ, ସେତେବେଳେ ଅହଙ୍କାର ଦୂର ହୁଏ ଏବଂ ଭକ୍ତିର ପଥ ପ୍ରଶସ୍ତ ହୋଇଥାଏ। ଏହିଭଳି ଏକ ଭାବପୂର୍ଣ୍ଣ ଭଜନଟିକୁ କଣ୍ଠଦାନ କରିଛନ୍ତି ତାନସେନ ସିଂ, ରଚନା ବୃନ୍ଦାବନ ଜେନା।

ଭକ୍ତ ଭଗବାନଙ୍କ ସମ୍ପର୍କ କେବଳ ଏହି ଜନ୍ମର ନୁହେଁ, ବରଂ ଜନ୍ମ ଜନ୍ମାନ୍ତରର। ପ୍ରଭୁଙ୍କ ପ୍ରତି ଅତୁଟ ବିଶ୍ୱାସ, ନିଷ୍ଠା ଓ ଆତ୍ମସମର୍ପଣ ହିଁ ଭକ୍ତିର ସାର। ସମୟ ବଦଳେ, ଜୀବନ ବଦଳେ, କିନ୍ତୁ ଭକ୍ତର ହୃଦୟର ପ୍ରଭୁଙ୍କ ପ୍ରତି ପ୍ରେମ କେବେ ବଦଳେ ନାହିଁ। ଶ୍ରୋତାବନ୍ଧୁ, ଆସନ୍ତୁ ତାହେଲେ ଶୁଣିନେବା ଏହି ଭାବପୂର୍ଣ୍ଣ ଭରା ଭଜନ। ଇତି ଶ୍ରୀ ଦାସଙ୍କ କଣ୍ଠରୁ ଗୀତିକାର ଶୁଭ ନାରାୟଣ ସ୍ୱାଇଁ।

ମଣିଷ ଜୀବନରେ ଅନେକ ସମ୍ପର୍କ ଆସେ ଓ ଯାଇଥାଏ ମଧ୍ୟ, କିନ୍ତୁ ପ୍ରଭୁଙ୍କ ସହ ସମ୍ପର୍କ ଚିରନ୍ତନ। ସେ ଆମର ଜୀବନର ପଥ ପ୍ରଦର୍ଶକ, ଦୁଃଖର ଶ୍ୱାସ ସୁଖରେ ସଂଯମ ଓ ପ୍ରତ୍ୟେକ ମୁହୂର୍ତ୍ତରେ ଆଶ୍ରୟ। ତାଙ୍କ କରୁଣା ଓ କୃପା ବିନା ଜୀବନର ପଥ ସମ୍ପୂର୍ଣ୍ଣ ହୋଇପାରେ ନାହିଁ। ଶ୍ରୋତା ବନ୍ଧୁ, ଏହିଭଳି ଏକ ଭାବପୂର୍ଣ୍ଣ ଭଜନଟିକୁ କଣ୍ଠଦାନ କରିଛନ୍ତି ଦିବାକର ମହାନ୍ତି ଧ୍ରୁବଚରଣ ସାହୁଙ୍କ ରଚନାରୁ। ଆସନ୍ତୁ ଶୁଣିବା ଏହି ଭାବପୂର୍ଣ୍ଣ ଭରା ସଙ୍ଗୀତଟି।

ଶୁଣୁଥିଲି ଭାବପୂର୍ଣ୍ଣ ଭକ୍ତିଭରା ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନ। ଆକାଶବାଣୀ ଭବାନୀପାଟଣା, ସମୟ ସକାଳ 6:30 ହେବାକୁ ଯାଉଛି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ଏଫ୍ରିଏ 240 meter ତଥା 1260 kHz ଯୋଗେ, ଏଫ୍ଏମ୍ ମାଧ୍ୟମରେ 103.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନା ଡକ୍ଟର ଶାନ୍ତନୁ କୁମାର ରଥ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତାବନ୍ଧୁ। ଇତିହାସରେ ଏଭଳି କେତେକ ବ୍ୟକ୍ତିତ୍ୱ ଥିଲେ ଯେଉଁମାନେ ବିଭିନ୍ନ କାରଣରୁ ବଞ୍ଚି ରହିବାକୁ ଚାହୁଁନଥିଲେ। ଯେଉଁ ବୟସରେ ସଂସାର ଜଗତ ଜୀବନ ଭଲ ଲାଗିବା କଥା, ସେ ବୟସରେ କୌଣସି ଏକ କାରଣ ପାଇଁ ସେମାନେ ନିଜ ଜୀବନକୁ ଶେଷ କରିଦେବାକୁ ବସିଥିଲେ। ସେଥିପାଇଁ ଚେଷ୍ଟା ମଧ୍ୟ କରିଥିଲେ। କିଏ ନିଜ ଉପରକୁ ଗୁଳି ଫୁଟେଇଥିଲା, କିଏ ବିଷ ଖାଇଥିଲା, ତଥାପି ସେମାନେ ମରିନଥିଲେ। ପରବର୍ତ୍ତୀ ସମୟରେ ସେମାନେ ବଡ଼ ବଡ଼ ବ୍ୟକ୍ତିତ୍ୱ ଭାବରେ ଉଭା ହୋଇ ଇତିହାସରେ ନାଁ ରଖିଗଲେ। କଥାରେ ଅଛି, ରଖେ ହରି ମାରେ କିଏ, ଯାହାର ବଞ୍ଚିବାକୁ ଅଛି ତାକୁ ଭଗବାନ ପରମାୟୁ ଦେଇଛନ୍ତି, ତାକୁ ଆଉ କିଏ ମାରିବା ତ ଦୂରର କଥା, ନିଜେ ଚାହିଁଲେ ମଧ୍ୟ ନିଜକୁ ମାରିପାରିବ ନାହିଁ। ଜଣେ ରୋଗବ୍ୟାଧିରେ ପଡ଼ିଛି, ବୟସ ହେଲାଣି, ନିଜେ ମରିଯିବାକୁ ଚାହୁଁଛି, ବନ୍ଧୁବାନ୍ଧବ ମଧ୍ୟ ଉପରେ ନ କହିଲେ ବି ମରିଗଲେ ଭଲ ହୁଅନ୍ତା ବୋଲି ଚାହୁଁଛନ୍ତି, କିନ୍ତୁ ଜୀବନ ଯାଉନାହିଁ। କିଏ ଜଣେ ରୋଗରେ ପଡ଼ିଛି, ବୟସ ହୋଇନାହିଁ, ବଞ୍ଚିବାକୁ ଚାହୁଁଛି, ବଞ୍ଚିଲେ ବହୁତ କିଛି କରିପାରିବ, କିନ୍ତୁ ବଞ୍ଚୁନାହିଁ, ମରିଯାଉଛି। ଇଏ ହେଉଛି କାଳର ବିଚିତ୍ର କାରବାର। ତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, କେତେ ଲୋକ ମରଣ ମୁହଁକୁ ଯାଇ ଫେରି ଆସୁଛନ୍ତି। ଦୁଇଜଣ ସାଙ୍ଗ ମୋଟରସାଇକେଲରେ ଯାଉଛନ୍ତି, ଦୁର୍ଘଟଣା ହୋଇ ଜଣେ ମରିଯାଉଛି, ଜଣେ ବଞ୍ଚିଯାଉଛି। ଗାଡ଼ି ଦୁର୍ଘଟଣା ହେଉଛି, ପାଞ୍ଚ ଜଣ ଭିତରୁ ଚାରିଜଣ ମରିଯାଉଛନ୍ତି, ଜଣେ ମାତ୍ର ବଞ୍ଚି ରହୁଛି। ଜଣେ କର୍ମଦକ୍ଷ ଏବଂ କର୍ମଦକ୍ଷ ଲୋକ ଜୀବନର ମଝାମଛି ଅଛି, ତାକୁ ଗୋଟିଏ ଦୁଃସାଧ୍ୟ ରୋଗ ହୋଇଯାଇଛି। ଏଭଳି ସ୍ଥଳେ ଜଣେ ସେ ରୋଗରୁ ରକ୍ଷା ପାଇବା ପାଇଁ ସବୁ ଚେଷ୍ଟା କରି ମଧ୍ୟ ରହିପାରୁନାହିଁ, ଆଉ ଜଣେ ନିଜର ପରମାୟୁ ବଳରେ ନିଶ୍ଚିତ ମୃତ୍ୟୁମୁଖରୁ ଫେରିଆସୁଛି। କାଳ କାହାକୁ ନେବ, କାହାକୁ ଛାଡ଼ିବ, ସେ କଥା ତା'ର ଇଚ୍ଛା। କିନ୍ତୁ ଯେଉଁମାନେ ଏମିତି ଗୋଟିଏ ଗୋଟିଏ ମରଣ ବିପଦ ମୁହଁରୁ ମୁକୁଳି ଆସୁଛନ୍ତି, ବୁଝିବାକୁ ହେବ ଯେ ସେମାନଙ୍କର ପରମାୟୁ ଆହୁରି ଅଛି, ସେମାନଙ୍କ ଉପରେ ଈଶ୍ୱରଙ୍କର କୃପା ଅଛି, ସେମାନଙ୍କ ହାତରେ ବହୁତ କିଛି କାମ କରିବାର ଅଛି ସମାଜ ପାଇଁ, ସୃଷ୍ଟି ପାଇଁ। ଆମେ ଯିଏ ଯେଉଁ କାମ କରୁଛେ ତାହା ଯଦି ଠିକ୍ ବାଟରେ କରୁଛେ ଏବଂ ଆମ କାମ ସମ୍ପୂର୍ଣ୍ଣ ହୋଇନାହିଁ ବୋଲି ଆମକୁ ଯଦି ମରଣ ମୁହଁରୁ ଭଗବାନ ଫେରାଇ ଦେଉଛନ୍ତି, ତେବେ ପ୍ରଥମ କଥା ହେଲା ଈଶ୍ୱରଙ୍କ ପ୍ରତି ଆମେ କୃତଜ୍ଞ ରହିବା ଏବଂ ଯାହା କାମ ବାକି ଅଛି ତାକୁ ସମ୍ପୂର୍ଣ୍ଣ କରିବା, ଅଧିକ ବେଗରେ କାମ କରି ଚାଲିବା। ଯଦି ଆଗରୁ କିଛି ଭୁଲ କରିଛୁ ତାକୁ ଆଉ ଦୋହରାଇବା ନାହିଁ, ଆମର ଶକ୍ତି ସମୟ ସବୁ ଲଗାଇଦେବା ଲୋକଙ୍କ ପାଇଁ, କାରଣ ଆମକୁ ମନେ ରଖିବାକୁ ହେବ ଯେ ଆମେ ଏହି କାମ ତକ କରିବା ବୋଲି ଭଗବାନ ଆମକୁ ମରଣ ମୁହଁରୁ ଫେରାଇ ଦେଇଛନ୍ତି। ମୃତ୍ୟୁକୁ ଖୁବ୍ ନିକଟରୁ ଦେଖିବା ମଧ୍ୟ ଜୀବନରେ ଗୋଟିଏ ବଡ଼ ଉପଲବ୍ଧି। କେବଳ ଦେଖିବା ନୁହେଁ, ଯେଉଁମାନେ ମୃତ୍ୟୁର ପାଦ ଶବ୍ଦ ଶୁଣିଛନ୍ତି ସେମାନେ ମଧ୍ୟ ଖୁବ୍ ଭାଗ୍ୟଶାଳୀ, କାରଣ ସେମାନେ ଜୀବନ କ'ଣ ଜାଣିଥିଲେ, ମରଣ କ'ଣ ଜାଣିଗଲେ, କିନ୍ତୁ ମରଣ ଆଡ଼କୁ ନ ଯାଇ ଜୀବନ ଆଡ଼କୁ ଫେରିଆସିଲେ। ମରଣ ପ୍ରତି ଯେଉଁ ଭୟ ଥିଲା ସେ ଭୟଟା ଚାଲିଗଲା, ଏଣିକି କେବଳ କାମ କରି ଚାଲିବା କଥା, ମରଣ ତା'ର କେବେ ଆସୁଛି ଆସୁ। ଶ୍ରୋତାବନ୍ଧୁ, ସମସ୍ତଙ୍କ ପାଇଁ ବଡ଼ ମୂଲ୍ୟବାନ ହେଉଛି ମଣିଷ ଜୀବନ। ଆମର କର୍ତ୍ତବ୍ୟ ହେଉଛି ସତ୍କର୍ମ କରି ଏହି ଜୀବନକୁ ସଫଳ କରିବା। କାଳରେ ଗଲେ ତ ଠିକ୍ କଥା, ଯଦି ଅକାଳରେ ଗଲେ ଅସୁବିଧା, ଯାହା ଉପରେ ଆମର ଆୟତ୍ତ ନାହିଁ, କିନ୍ତୁ ଯେଉଁମାନେ ଅକାଳରେ ଯାଉ ଯାଉ ଅଟକି ଯାଇଛନ୍ତି ସେମାନଙ୍କ ପାଇଁ ଜୀବନଟା ଆହୁରି

ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଭକ୍ତି ଯୋଗର ଶ୍ରେଷ୍ଠତ୍ୱ ବୁଝାଇଛନ୍ତି। ଭକ୍ତ ଇନ୍ଦ୍ରିୟ ଜୟ କରି ନପାରିଲେ ବି ଉତ୍ତରୋତ୍ତର ବଢ଼ୁଥିବା ଭକ୍ତି ଯୋଗୁଁ ବିଷୟ ଭୋଗରେ ଆସକ୍ତ ହୁଅନ୍ତି ନାହିଁ। ପ୍ରଜ୍ୱଳିତ ଅଗ୍ନି କାଠକୁ ଭସ୍ମ କଲା ପରି ଭକ୍ତି ସବୁ ପାପକୁ ଭସ୍ମ କରିଦିଏ। ଭକ୍ତି ଯୋଗ ଦ୍ୱାରା ଜୀବାତ୍ମା କର୍ମବାସନାରୁ ମୁକ୍ତ ହୋଇ ଭଗବାନଙ୍କୁ ପ୍ରାପ୍ତ ହୁଏ। ଉଦ୍ଧବ ପଚାରିଛନ୍ତି, ମୁକ୍ତି କାମନା କରୁଥିବା ବ୍ୟକ୍ତି ଭଗବାନଙ୍କୁ କେଉଁ ରୂପରେ ଓ କେଉଁ ଭାବରେ ଧ୍ୟାନ କରିବା?

ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣ। ଆମର ପରବର୍ତ୍ତୀ ପ୍ରସାରଣ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ଓ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଅନ୍ତର୍ଗତ ତେସାହାର ସହରକେ ସିସିଟିଭି ସର୍ବେକ୍ଷଣଟି ରଖାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ପୁରୀ ପୌରାଞ୍ଚଳର ସବୁ ବିଦ୍ୟାଳୟ ବନ୍ଦ ରଖବାରକେ ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି। ମହାପ୍ରଭୁଙ୍କର ସ୍ନାନଯାତ୍ରା ଦର୍ଶନ ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳୁ ପୁରୀ ପହଞ୍ଚିକରି ମହାପ୍ରଭୁମାନଙ୍କର ପହଣ୍ଡି ଦର୍ଶନ କରିଛନ୍। ସିଆଡ଼େ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଲ୍ ଆଜି ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି। ସକାଳ ବେଳା ସ୍ନାନ ବେଦିନ ମହାପ୍ରଭୁମାନଙ୍କର ଦର୍ଶନ କରିବାର ଉତ୍ତରୁ ଶ୍ରୀନଗରକେ ଯାଇକରି ଗଜପତି ମହାରାଜଙ୍କ ସହିତ ମୁଖ୍ୟମନ୍ତ୍ରୀ ଭେଟବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ଚାଲିଥିବା ଭୋଟର ତାଲିକା ଥି ସ୍ୱତନ୍ତ୍ର ସଗର୍ଣ୍ଣ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଗଲାକାଲି ଶେଷ ହୋଇଛି। ନିର୍ବାଚନ ପ୍ରଶାସନ ତରଫରୁ ଶେଷ ଦିନେ ସବୁ କାମକେ ତୁର୍ତ୍ତି କରାଯାଇଛି। ଏହାଦେ ତକ ରାଜ୍ୟ 3,33,77,942 ଫର୍ମ ବଣ୍ଟାଯାଇଛି। ଆଉ ଏ ସମୟ ଭିତରେ 3,13,79,427 ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଅଭିଯାନ ଥି ଅଏତକାନୁ ଅଏତକା ଜନଭାଗିଦାରୀକେ ସୁନିଶ୍ଚିତ କରିବାର ସହିତ ସବୁ ଯୋଗ୍ୟ ଭୋଟରମାନଙ୍କୁ ସାମିଲ କରିବାର ଲାଗି ରାଜ୍ୟର ଫି ନିର୍ବାଚନ ମଣ୍ଡଳୀନ ବୁଥସ୍ତରୀୟ ଅଧିକାରୀମାନେ ଆଉ ପ୍ରତିନିଧିମାନଙ୍କୁ ନିଯୁକ୍ତ କରାଯାଇଥିଲା। ସବୁଦିନିଆ ଜୀବନ ଥି ପରିସଂଖ୍ୟାନ ଷ୍ଟାଟିଷ୍ଟିକ୍ସର ବ୍ୟବହାରକେ ଲୋକପ୍ରିୟ କରିବାର ଲାଗି ଫି

3,13,79,427 ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଅଭିଯାନଟି ଅଏତକାନୁ ଅଏତକା ଜନଭାଗିଦାରୀକୁ ସୁନିଶ୍ଚିତ କରିବାର ସହିତ ସବୁ ଯୋଗ୍ୟ ଭୋଟରମାନଙ୍କୁ ସାମିଲ କରିବାର ଲାଗି ରାଜ୍ୟର ଫି ନିର୍ବାଚନ ମଣ୍ଡଳୀନ ବୁଥସ୍ତରୀୟ ଅଧିକାରୀମାନେ ଆଉ ପ୍ରତିନିଧିମାନଙ୍କୁ ନିଯୁକ୍ତ କରାଯାଇଥିଲା। ସବୁଦିନିଆ ଜୀବନ୍ତି ପରିସଂଖ୍ୟାନ ଷ୍ଟାଟିଷ୍ଟିକ୍ସର ବ୍ୟବହାରକେ ଲୋକପ୍ରିୟ କରିବାର ଲାଗି ଫି ବଛର ଆଜିର ଦିନକେ ଜାତୀୟ ପରିସଂଖ୍ୟାନ ଦିବସ ଭାବେ ଭାରତ ସରକାର ପାଳନ କରୁଛନ୍। ଜାତୀୟ ପରିସଂଖ୍ୟାନ ପଦ୍ଧତି ଲାଗି ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସ୍କର ଖୁବ୍ ଅବଦାନ ଥିବାରୁ ତାଙ୍କର ଜନ୍ମଦିନ ଜୁନ୍ 29 2007 ଜାତୀୟ ପରିସଂଖ୍ୟାନ ଦିବସ ଭାବେ ପାଳନ କରାଯାଉଛି। ଦେଶ ଆଉ ରାଜ୍ୟମାନଙ୍କର ଯୋଜନା ତିଆର ଆର୍ ଲାଗୁ କରିବାର କ୍ଷେତ୍ରଟି ପରିସଂଖ୍ୟାନର ଭୂମିକା ରହିଛି। ଇ ବଛର ଇ ଦିବସର ବାର୍ତ୍ତା ରହିଛି ପ୍ରଶାସନିକ ତଥ୍ୟର ସମ୍ଭାବନାକେ ଉଜାଗର କରବାର। ଅଣୁ କ୍ଷୁଦ୍ର ଆଉ ମଧ୍ୟମ ଉଦ୍ୟୋଗ ବିଭାଗ ତରଫୁ ହୋଇଥିବା ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ 2026 ଦୁଇଦିନିଆ କାର୍ଯ୍ୟକ୍ରମ ଗଲାକାଲି ବରଗଡ଼ ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ପରିସରନ ଉଦ୍ଯାପିତ ହୋଇଯାଇଛି। ଜିଲ୍ଲା ଶିଳ୍ପକେନ୍ଦ୍ର ସାଧାରଣ ପରିଚାଳିକା ସୁଷମା କରାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଉଦ୍ୟୋଗ ପ୍ରତିଷ୍ଠା ଲାଗି ସରକାରୀ ସାହାଯ୍ୟ PMEGP ଆଉ PMFME ଋଣ ବାଗିର ବିଷୟଟି ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଆଉ ଆଥଲେଟିକ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ସହଯୋଗତି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଚାଲିଥିବା 65ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଆଥଲେଟିକ୍ ଚାମ୍ପିୟନ୍ସିପ୍ 2026 ଗଲାକାଲି ଉଦ୍ଯାପିତ ହୋଇଯାଇଛି। ପ୍ରତିଯୋଗିତାଟି ତାମିଲନାଡ଼ୁ ଦଳ ଦଳଗତ ଚାମ୍ପିୟନ୍ ହୋଇଥିବା ବେଳେ ଉତ୍ତରପ୍ରଦେଶ ରନର୍ସ ଅପ୍ ହୋଇଛି। ଓଡ଼ିଶା ଦଳ 3 ସ୍ୱର୍ଣ୍ଣ 1 ରୌପ୍ୟ ଆଉ 2 କାଂସ୍ୟ ପଦକ ଜିତିକରି 7 ଠାନେ ରହିଛି। ଗଲା ବୁଧବାରରୁ ମୂଲ ହୋଇଥିବା ଏହି ପ୍ରତିଯୋଗିତାଟି ଦେଶ 27 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପାଖାପାଖି 630 ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ଚାମ୍ପିୟନ୍ସିପ୍ ଆଇବା September 19 October 4 ତକ୍ ଜାପାନର ହେବାରକେ ଥିବା ଏସିଆନ୍ ଗେମ୍ସ 2026 ଲାଗି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଯୋଗ୍ୟତା ପର୍ଯ୍ୟାୟ ଆଏ। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବ ଥି ଆଇବା 3 ତକ୍ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କେ ଅଏତକା ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ସୂଚନା ଅନୁସାରେ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଆଉ ଗଜପତି ଜିଲ୍ଲାର କେତେଟା ଜାଗାନ ଆଜି ଜବର ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ଇତାର ଆଖରପାଖର ଓଡ଼ିଶା ସମୁଦ୍ର ଖଣିନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏବେ ବୁଧବାରରୁ ରାଜ୍ୟ ବର୍ଷାର ପରିମାଣ ବଢ଼ବା ବୋଲି ପାଣିପାଗ କେନ୍ଦ୍ର ତରଫୁ କୁହାଯାଇଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02। ଜୁହାର।

0: महत्वपूर्णं सोपानं भविष्यति। वाणिज्य उद्योग मंत्री पीयूष गोयलः संयुक्तराज्यस्य भ्रमणस्य समाप्तेः अनन्तरं ग्रीस देशस्य एथेन्स नगरे व्यापारं निवेशं सामरिकं आर्थिक सहकार्यं च सुदृढीकर्तुं भारतीय व्यापार प्रतिनिधिमण्डलस्य उच्चस्तरीय सम्मेलनस्य नेतृत्वं कुर्वन् वर्तते इति वार्ताः।
1: ଶୁଣୁଥିଲେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଆସନ୍ତୁ ଶୁଣିବା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସ୍ୱଚ୍ଛ ଜୀବନ ଶୁଣିପାରିବେ ସକାଳ 7:25 ଶ୍ରୀରାମଚରିତ୍ର ସକାଳ 7:30 ଚାଷର କଥା ପ୍ରଚାର କରିବ 7:40 7:45 ପ୍ରଚାର କରିବୁ ପୁରାତନ କାର୍ଯ୍ୟକ୍ରମରେ ଓଡ଼ିଶୀ ଶିଳ୍ପୀ ମନସ୍ୱିନୀ ଖୁଣ୍ଟିଆ ଓ ସତ୍ୟବତୀ ମିଶ୍ର। କାର୍ଯ୍ୟକ୍ରମ ଗୀତା ଗୀତାଞ୍ଜଳି ଶୁଣିପାରିବେ ସକାଳ 8:30 ଶିଳ୍ପୀ ଭିକାରୀ ବେଳ। 8:45 କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଯୋଜନା ପ୍ରସେନଜିତ ମହାନ୍ତି ଡକ୍ଟର ସନ୍ଦନ କୁମାର ରଥ। ହିନ୍ଦୀ କଥାଚିତ୍ର ଗୀତ ପ୍ରତ୍ୟେକ ସକାଳେ 9:30 ଶୁଣିବେ ଓଡ଼ିଆ କଥାଚିତ୍ର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଶୁଣିପାରିବେ ପୂର୍ବାହ୍ନ 10:10 ଦିନ 12 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ ସୁଗମ ସଙ୍ଗୀତ। ଦିନ 12:30 ଚାଷର କଥା। ଦିନ 1:10 ଦିନ 1:20 ପ୍ରଚାର କରିବୁ କାର୍ଯ୍ୟକ୍ରମ ଶକ୍ତି ରୂପ। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ଦିନ 2:45। ଅପରାହ୍ନ 5:00 ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରିଲେ କରି ଶୁଣାଇବୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗରିବାମୟ ଉପସ୍ଥିତିରେ ଡିଫେନ୍ସ ଇନଭେଷ୍ଟିଗେଟର ପଦାଧିକାରୀ ଅର୍ପଣ ଉତ୍ସବର ସିଧା ପ୍ରସାରଣ। ଅପରାହ୍ନ 5:30 ଯୁବବାଣୀରେ ଶୁଣିବେ ସାହିତ୍ୟାୟନ। ସନ୍ଧ୍ୟା 6:30 ୟୁବା ଶକ୍ତି। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ଏହି କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କାର୍ଯ୍ୟକ୍ରମ ଚାଷବାସ। 8:00 କାର୍ଯ୍ୟକ୍ରମ ଗୀତ ଓ କଜଲ ଆଞ୍ଚଳିକ ଗୀତ କାର୍ଯ୍ୟକ୍ରମ। ରାତି 8:15 ଏଥିରେ ଶୁଣିପାରିବେ ସମ୍ବଲପୁରୀ ଗୀତ ପରିବେଷଣ କରିବେ କ୍ଷୀରସିନ୍ଧୁ ନାୟକ ଓ ସାଥୀ। ସ୍ପୋର୍ଟସ୍ କ୍ୟାନ୍ ରାତି 8:30 ସ୍ପଟଲାଇଟ୍। ରାତି 9:30 ପବ୍ଲିକ୍ ସ୍ପିକ୍। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ଶୁଣିପାରିବେ ନାଟକ ମୁନୁ ସାର ମାକଡ଼। ରଚନା ସିଦ୍ଧାନ୍ତ ନନ୍ଦ, ପ୍ରଯୋଜନା ସଚିନାନନ୍ଦ ମଲ୍ଲିକ। ରାତି 10:30 ପ୍ରଚାର କରିବ ପ୍ରାୟୋଜିତ କାର୍ଯ୍ୟକ୍ରମ ଏବଂ ଶ୍ରୋତାବନ୍ଧୁ ହୋଇଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ ପ୍ରସାରଣ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିର ସ୍ନାନମଣ୍ଡପକୁ ଚତୁର୍ଦ୍ଧ ମୂର୍ତ୍ତି ବିଜେ କରୁଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ ପୁଷ୍ପାଞ୍ଜଳି ଡୋରଲାଗି ନୀତି ଶେଷ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବଂ ପରେ ପରେ ପ୍ରଭୁ ବଳଭଦ୍ର ଦେବୀ ସୁଭଦ୍ରା ସ୍ନାନବେଦୀକୁ ବିଜେ କରିଥିଲେ। ଶେଷରେ ମହାପ୍ରଭୁ ଜଗନ୍ନାଥ ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ପହଞ୍ଚି ସାରିଲେଣି। ମହାପ୍ରଭୁଙ୍କ ଆଜି ଦୁର୍ଲଭ ଗଜବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୁରୀ ଗସ୍ତରେ ଆସି ସ୍ନାନମଣ୍ଡପରେ ଠାକୁରଙ୍କର ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶବ୍ୟାପୀ ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆଜିଠାରୁ କାର୍ଯ୍ୟକାରୀ ହେବ। ନୂଆଦିଲ୍ଲୀଠାରେ ଆୟୋଜିତ ଷୋଡ଼ଶ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କେନ୍ଦ୍ରୀୟ ପରିଷଦର ସମ୍ମିଳନୀ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହାର ଶୁଭାରମ୍ଭ କରିବେ। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପ୍ରଥମ ତିନି ବର୍ଷ ସମ୍ପୂର୍ଣ୍ଣ ଯତ୍ନ ଦୃଷ୍ଟିକୋଣ ଆଧାରରେ ନବଜାତକଙ୍କ ସ୍ୱାସ୍ଥ୍ୟର ଉନ୍ନତି ଉପରେ ଏଥିରେ ଧ୍ୟାନ କେନ୍ଦ୍ରୀଭୂତ ହେବ। ଜନ୍ମରୁ ତିନି ବର୍ଷ ପର୍ଯ୍ୟନ୍ତ ଘରେ ପିଲାମାନଙ୍କର ଯତ୍ନ ନେବା ନେଇ ଏହି କାର୍ଯ୍ୟକ୍ରମ ଅଧୀନରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଜନଶୁଣାଣି ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା ସୂଚାଇ ଦିଆଯିବ ବୋଲି ବିଭାଗ କହିଛି। ରାଜ୍ୟରେ ଚାଲିଥିବା ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟାର ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ଗତକାଲି ଶେଷ ହୋଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ପାଖାପାଖି 99.94% ଭୋଟରଙ୍କ ପାଖରେ ପରିଗଣନା ଫର୍ମ ପହଞ୍ଚି ସାରିଛି। ଇତିମଧ୍ୟରେ 3,13,79,427 ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ଶେଷ ହୋଇଛି। ଚିଠା ଭୋଟର ତାଲିକା ଆସନ୍ତା ମାସ 5 ତାରିଖରେ ପ୍ରକାଶ ପାଇବ। ତାଲିକା ସମ୍ପର୍କିତ ଆପତ୍ତି ଅଭିଯୋଗ ଦାଖଲ ପାଇଁ ଅଗଷ୍ଟ 4 ତାରିଖକୁ ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଆସନ୍ତା ମାସ 1ରୁ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହେବ। 17 ତାରିଖ ସୁଦ୍ଧା ଏହାକୁ ଶେଷ କରିବା ନେଇ ଓସେପା ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂତନ ମାର୍ଗଦର୍ଶିକା ଅନୁଯାୟୀ ପରିଚାଳନା କମିଟି ସହ ବିଭିନ୍ନ କ୍ଷେତ୍ର ଆଧାରିତ 5ଟି କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ଚଳିତ ବିଦ୍ୟାଳୟ ପରିଚାଳନା କମିଟିର ଅବଧି ଆସନ୍ତା 30 ତାରିଖରେ ଶେଷ ହେଉଛି। ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ତଥା ବିଚାର ବିଭାଗୀୟ ଅଦାଲତ ନିର୍ମାଣ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଗତକାଲି ବ୍ରହ୍ମପୁର ଜିଲ୍ଲା ଓ ଦୌରାଜଜ୍ କୋର୍ଟ ପରିଦର୍ଶନ କରିଛନ୍ତି। ନିର୍ମାଣ ହେବାକୁ ଥିବା ଜୁଡିସିଆଲ ପରିସରର ଡିପିଆର୍ ଜଷ୍ଟିସ୍ ପାଠକ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଏବଂ ବିଭାଗୀୟ ଅଧିକାରୀଙ୍କ ସହ ପ୍ରକଳ୍ପ ନିର୍ମାଣ ନେଇ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାର ଅଣକ୍ୟାଡରଭୁକ୍ତ ସରକାରୀ ଆଇନଜୀବୀଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଗତ ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି। ରାଜ୍ୟ ଆଇନ ବିଭାଗ ଏବଂ ଓଡ଼ିଶା ସାଧାରଣ ପ୍ରସିକ୍ୟୁସନ୍ ନିର୍ଦ୍ଦେଶାଳୟ ପକ୍ଷରୁ ଆୟୋଜିତ ଏହି ଶିବିରରେ ବିଭିନ୍ନ ଆଇନର ଧାରା ଏବଂ କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତାଲୁକ ଆଇନସେବା କମିଟି ଆନୁକୂଲ୍ୟରେ ଗତକାଲି ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୋକ୍ସୋ ଆଇନ, କିଶୋର ନ୍ୟାୟ ଆଇନ ସମେତ ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା ହୋଇଛି। ଭଦ୍ରକ ଶହୀଦ ସ୍ମୃତି ଭବନ ଟାଉନହଲ୍ଠାରେ ଗତକାଲି ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂସ୍କୃତି ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଗ୍ରାମାଞ୍ଚଳ ନାଗରିକଙ୍କ ମୌଳିକ ସମସ୍ୟାକୁ ସରକାରଙ୍କ ସମ୍ମୁଖକୁ ଆଣିବା ପାଇଁ ସାମ୍ବାଦିକଙ୍କୁ ପରାମର୍ଶ ଦେଇଛନ୍ତି। ବରଗଡ଼ ଜିଲ୍ଲାସ୍ତରୀୟ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ 2026ର ଗତକାଲି ଦ୍ୱିତୀୟ ଦିବସରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦ୍ୟୋଗ ପ୍ରତିଷ୍ଠା ପାଇଁ ରହିଥିବା ସରକାରୀ ସୁବିଧା ସୁଯୋଗ ଏବଂ ଋଣ ବ୍ୟବସ୍ଥା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଛି। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ

0: ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ମସିହାରୁ ପ୍ରତିବର୍ଷ ଜୁନ୍ ମାସ 29 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସ୍ଙ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଇଥାଏ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀର ପ୍ରଭାବ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଏବଂ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଶ୍ରବଣ ଯନ୍ତ୍ରର ବ୍ୟବହାର ଆଲୋଚନା କରିଛନ୍ତି ଡାକ୍ତର ଅଶ୍ୱିନୀ କୁମାର ଦାସ।
2: ଶ୍ରବଣ ଇନ୍ଦ୍ରିୟ କର୍ଣ୍ଣ ତିନି ଭାବରେ ବିଭକ୍ତ, ଯଥା ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣ। ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଏବଂ ଅନ୍ତଃକର୍ଣ୍ଣ ମଧ୍ୟରେ କୌଣସି ଅସୁବିଧା ଦ୍ୱାରା ଶ୍ରବଣ ସମସ୍ୟା ହୋଇଥାଏ। ଶ୍ରବଣ ସମସ୍ୟାର ସମାଧାନ ଅସ୍ତ୍ରୋପଚାର କିମ୍ବା ଶ୍ରବଣ ଯନ୍ତ୍ର ବ୍ୟବହାର ଦ୍ୱାରା କରାଯାଏ। ଶ୍ରବଣ ଯନ୍ତ୍ର ସାଧାରଣତଃ ତିନି ଭାଗରେ ବିଭକ୍ତ, ଆନାଲଗ୍, ସେମି ଡିଜିଟାଲ ଏବଂ ଡିଜିଟାଲ ଶ୍ରବଣ ଯନ୍ତ୍ର। ଏହି ତିନୋଟି ମଧ୍ୟରୁ ଡିଜିଟାଲ ଶ୍ରବଣ ଯନ୍ତ୍ର ହେଉଛି ଅତ୍ୟାଧୁନିକ ଏବଂ ଦୀର୍ଘସ୍ଥାୟୀ। ଶ୍ରବଣ ଯନ୍ତ୍ରର ତିନୋଟି ମୁଖ୍ୟ ଅଂଶ ହେଉଛି ମାଇକ୍ରୋଫୋନ୍, ଆମ୍ପ୍ଲିଫାୟର୍ ଏବଂ ରିସିଭର୍। ମାଇକ୍ରୋଫୋନ୍ ମାଧ୍ୟମରେ ଶବ୍ଦଗୁଡ଼ିକ ଆମ୍ପ୍ଲିଫାୟର୍ ପାଖକୁ ପହଞ୍ଚେ ଏବଂ ଆମ୍ପ୍ଲିଫାୟର୍ ଶବ୍ଦଗୁଡ଼ିକୁ ଜୋର କରି ରିସିଭର୍ ପାଖକୁ ପହଞ୍ଚାଏ, ଯାହାଦ୍ୱାରା ଶ୍ରବଣ ସମସ୍ୟା ଥିବା ବ୍ୟକ୍ତି କଥାଗୁଡ଼ିକୁ ଭଲ ଭାବରେ ଶୁଣିପାରେ। ଶ୍ରବଣ ଯନ୍ତ୍ର ମୁକବଧିର ପିଲାମାନଙ୍କ ପାଇଁ ଏକ ଆଶାର ସଞ୍ଚାର କରିଛି। ଶ୍ରବଣ ଯନ୍ତ୍ର ଦ୍ୱାରା କଥାବାର୍ତ୍ତା ଶୁଣି ବଧିର ପିଲାମାନେ ଭାଷା ଶିଖିଥାନ୍ତି। ଯେକୌଣସି ଶ୍ରବଣ ଯନ୍ତ୍ର ବ୍ୟବହାର କରିବା ପୂର୍ବରୁ ଶ୍ରବଣ ସମସ୍ୟାର ସଠିକ୍ ମୂଲ୍ୟାଙ୍କନ କରିବା ନିହାତି ଆବଶ୍ୟକ, ଯାହାକୁ ଅଡ଼ିଓମେଟ୍ରି କୁହାଯାଏ। ଅଡ଼ିଓମେଟ୍ରି ଟେଷ୍ଟ ଦ୍ୱାରା ଶ୍ରବଣ ଶକ୍ତି ହ୍ରାସର ପରିମାଣ ଜାଣିହୁଏ। ସମ୍ପ୍ରତି 20 ଡେସିବେଲରୁ ଅଧିକା ଶୁଣୁଥିବା ବ୍ୟକ୍ତିମାନଙ୍କୁ ଶ୍ରବଣ ଦୋଷ ଅନ୍ତର୍ଭୁକ୍ତ କରାଯାଇଛି। 50 ଡେସିବେଲରୁ ଅଧିକ ଶୁଣୁଥିବା ବ୍ୟକ୍ତି ଶ୍ରବଣ ସମସ୍ୟାର ସମ୍ମୁଖୀନ ହୁଅନ୍ତି। 50 ଡେସିବେଲରୁ 90 ଡେସିବେଲ ପର୍ଯ୍ୟନ୍ତ ଶ୍ରବଣ ସମସ୍ୟା ଥିବା ବ୍ୟକ୍ତିମାନେ ଶ୍ରବଣ ଯନ୍ତ୍ରରୁ ଉପଯୁକ୍ତ ଲାଭ ପାଇପାରନ୍ତି। 90 ଡେସିବେଲରୁ ଅଧିକା ଶ୍ରବଣ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଶ୍ରବଣ ଯନ୍ତ୍ର ସେତେ ଭଲ ଭାବରେ କାର୍ଯ୍ୟ କରେ ନାହିଁ। ଭୁଲ ଶ୍ରବଣ ଯନ୍ତ୍ର ବ୍ୟବହାର କରିବା ଦ୍ୱାରା ଶ୍ରବଣ ସମସ୍ୟା ବୃଦ୍ଧି ପାଇପାରେ। ଡିଜିଟାଲ ଶ୍ରବଣ ଯନ୍ତ୍ର କଥାଗୁଡ଼ିକ ନିଜେ ନିଜେ ପରିଷ୍କାର କରି ସ୍ନାୟୁ ଯନ୍ତ୍ର ପାଖକୁ ପଠାଏ, ଯାହାଦ୍ୱାରା ଏହି ଯନ୍ତ୍ର ବ୍ୟବହାର କରୁଥିବା ବ୍ୟକ୍ତି ସଠିକ୍ ଭାବେ କଥା ବୁଝିପାରେ ଏବଂ କଥାର ଜୋର ବଢ଼ାଇବା କିମ୍ବା କମାଇବାକୁ ପଡ଼େ ନାହିଁ, କାରଣ ଏହା ସ୍ୱତଃପ୍ରବୃତ ଭାବେ ହୋଇଥାଏ। ଆନାଲଗ୍ କିମ୍ବା ସେମି ଡିଜିଟାଲ ଶ୍ରବଣ ଯନ୍ତ୍ର ଦ୍ୱାରା କଥା ଶୁଣାଯାଏ, କିନ୍ତୁ ମେସିନ୍ରେ ହେଉଥିବା ଶବ୍ଦ ଯୋଗୁଁ କଥା ପରିଷ୍କାର ବୁଝାଯାଏ ନାହିଁ ଏବଂ ଏହାଦ୍ୱାରା ଶ୍ରବଣ ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ। ଡିଜିଟାଲ ଶ୍ରବଣ ଯନ୍ତ୍ର ସାଧାରଣତଃ କାନ ପଛରେ, କାନ ଭିତରେ, ଅଳ୍ପ କାନ ଭିତରେ ଏବଂ ପୁରା କାନ ଭିତରେ ପିନ୍ଧାଯାଏ। କମ୍ ବୟସର ଯୁବକ ଏବଂ ଯୁବତୀମାନଙ୍କ ପାଇଁ କମ୍ କାନ ଭିତରେ ଏବଂ ପୁରା କାନ ଭିତରେ ଲଗାଯାଉଥିବା ଶ୍ରବଣ ଯନ୍ତ୍ର ଉପଯୋଗୀ ହୋଇଥାଏ। ଡିଜିଟାଲ ଶ୍ରବଣ ଯନ୍ତ୍ର ପାଇଁ କାନର ଆକାର ମାପ କରିବା ନିହାତି ଆବଶ୍ୟକ। ମାପ ଦ୍ୱାରା ତିଆରି ହୋଇଥିବା ଶ୍ରବଣ ଯନ୍ତ୍ର କାନରୁ ଖସି ପଡ଼େ ନାହିଁ ଏବଂ ସଠିକ୍ ପରିମାଣର ଶବ୍ଦ କାନ ମଧ୍ୟରେ ପ୍ରବେଶ କରିଥାଏ। ଶ୍ରବଣ ଯନ୍ତ୍ର ବ୍ୟାଟେରୀ ମାଧ୍ୟମରେ ପରିଚାଳିତ ହୁଏ। କାନ ଭିତର ହିୟରିଂ ଏଡ୍ରେ ଗୋଟିଏ ବ୍ୟାଟେରୀ 15-25 ଦିନ ପର୍ଯ୍ୟନ୍ତ ବ୍ୟବହାର କରିହୁଏ। କାନ ଭିତରେ ଆଉ ପୁରା କାନ ଭିତରେ ଶ୍ରବଣ ଯନ୍ତ୍ରରେ ଗୋଟିଏ ବ୍ୟାଟେରୀ 5-7 ଦିନ ପର୍ଯ୍ୟନ୍ତ ବ୍ୟବହାର କରିହୁଏ। ଶ୍ରବଣ ଯନ୍ତ୍ର ବ୍ୟବହାର କରୁଥିବା ବ୍ୟକ୍ତି କିଛିଟା ସାବଧାନତା ଅବଲମ୍ବନ କରିବା ନିହାତି ଦରକାର, ଯଦ୍ୱାରା ଶ୍ରବଣ ଯନ୍ତ୍ର ନଷ୍ଟ ହେବ ନାହିଁ। ଶୋଇଲା ଏବଂ ଗାଧୋଇଲା ବେଳେ ଶ୍ରବଣ ଯନ୍ତ୍ର ବ୍ୟବହାର ନ କରିବା, ଶ୍ରବଣ ଯନ୍ତ୍ରକୁ ପାଣିଠାରୁ ବଞ୍ଚେଇକରି ରଖିବା। ବର୍ତ୍ତମାନ ଜଳ ନିରୋଧକ ଶ୍ରବଣ ଯନ୍ତ୍ର ଉପଲବ୍ଧ ହେଲାଣି। ସଠିକ୍ ସମୟରେ ଶ୍ରବଣ ଯନ୍ତ୍ରର ବ୍ୟାଟେରୀ ବଦଳାଇବା, ଶ୍ରବଣ ଯନ୍ତ୍ରକୁ ଉଚ୍ଚ ଜାଗାରୁ ତଳକୁ ନ ପକାଇବା।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଶ୍ରବଣ ଯନ୍ତ୍ରର ବ୍ୟବହାର, ଆଲୋଚନା କରିଥିଲେ ଡାକ୍ତର ଅଶ୍ୱିନୀ କୁମାର ଦାସ।

0: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବହୁରା। ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ। ପୁରୀରେ ଆଜି ଅନୁଷ୍ଠିତ ହେଉଛି ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଆସନ୍ତାକାଲି ପୁଣି ଥରେ ହେବ ଆଲୋଚନା ଏବଂ ଏଫ୍ଆଇଏଚ୍ ହକି ପୁରୁଷ ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଇଂଲଣ୍ଡକୁ 3-2 goalsରେ ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ପ୍ରଦାନ କରାଯାଇଛି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନି ଏହି ସମ୍ମାନ ପ୍ରଦାନ କରିଛନ୍ତି। ନିରନ୍ତର ବିକାଶକୁ ପ୍ରୋତ୍ସାହନ ଦେବା, ସବୁଜ ଦୃଷ୍ଟିକୋଣ, ବିକାଶଶୀଳ ଦେଶମାନଙ୍କ ସ୍ୱାର୍ଥର ସୁରକ୍ଷା, ନୀଳ ଅର୍ଥନୀତିର ପ୍ରସାର, ଜଳବାୟୁ ପରିବର୍ତ୍ତନ ମୁକାବିଲା, ସାମୁଦ୍ରିକ ସମ୍ପଦର ନିରନ୍ତର ପରିଚାଳନା ଏବଂ କ୍ଷୁଦ୍ର ଦ୍ୱୀପରାଷ୍ଟ୍ରମାନଙ୍କ ବିକାଶକୁ ପ୍ରାଧାନ୍ୟ ଦେବାରେ ଶ୍ରୀ ମୋଦିଙ୍କ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମ୍ମାନ ଗ୍ରହଣ କରି ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ସରକାର ଓ ସେଠାକାର ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜଳବାୟୁ ପରିବର୍ତ୍ତନର ଆହ୍ୱାନକୁ ମୁକାବିଲା କରୁଥିବା ସମସ୍ତ ଦେଶଙ୍କୁ ସେ ଏହି ସମ୍ମାନ ଉତ୍ସର୍ଗ କରିବା ସହ ପରିବେଶ ସୁରକ୍ଷା ଭବିଷ୍ୟତ ପିଢ଼ି ପ୍ରତି ଆମର ଦାୟିତ୍ୱ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେସେଲ୍ସର ସ୍ୱାଧୀନତାର 50ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଜାତୀୟ ଦିବସ ଉତ୍ସବରେ ଯୋଗ ଦେଇଛନ୍ତି। ଶ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଏହି ଉତ୍ସବରେ ସାମିଲ ହୋଇଥିବାବେଳେ ଏହି ସମ୍ମାନ ପାଇବା କ୍ଷେତ୍ରରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ନୌସେନା ଓ ସ୍ଥଳସେନାର ଏକ ଭାରତୀୟ ମାର୍ଚିଂ ଦଳ ସେଠାରେ ଅନୁଷ୍ଠିତ ପରେଡ୍ରେ ଅଂଶଗ୍ରହଣ କରିଥିଲା। ଭାରତ ସେସେଲ୍ସ ମଧ୍ୟରେ ଥିବା ଘନିଷ୍ଠ ଓ ସ୍ୱତନ୍ତ୍ର ସହଭାଗିତାକୁ ଏହା ପ୍ରତିଫଳିତ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସେସେଲ୍ସର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଗତ ଶନିବାର ସେସେଲ୍ସରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ଏବଂ ମରିସସ୍ର ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲମ ମଧ୍ୟ ଉପସ୍ଥିତ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଭାରତ ମହାସାଗର ଅଞ୍ଚଳର ଏକ ପ୍ରମୁଖ ସାମୁଦ୍ରିକ ପଡ଼ୋଶୀ ଦେଶ ଭାବେ ସେସେଲ୍ସ ରହିଥିବାବେଳେ ମହାସାଗର ଯୋଜନାରେ ସେସେଲ୍ସ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସେସେଲ୍ସରେ ମରିସସ୍ର ପ୍ରଧାନମନ୍ତ୍ରୀ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମଙ୍କ ସହ ସାକ୍ଷାତ କରିଛନ୍ତି। ଉଭୟ ନେତା ଭାରତ ଓ ମରିସସ୍ ମଧ୍ୟରେ ଚାଲିଥିବା ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଭାରତ ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ର କାର୍ଯ୍ୟକାରିତା କ୍ଷେତ୍ରରେ ହୋଇଥିବା ପ୍ରଗତିର ମଧ୍ୟ ଉଭୟ ନେତା ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ମରିସସ୍ର ବିକାଶ ଓ ପ୍ରଗତି ନେଇ ଦ୍ୱିପାକ୍ଷିକ ସହଯୋଗରେ ଚାଲିଥିବା ପ୍ରକଳ୍ପଗୁଡ଼ିକ ମରିସସ୍ର ସ୍ୱାସ୍ଥ୍ୟସେବା, ସଂଯୋଗ ବ୍ୟବସ୍ଥା, ନିରନ୍ତର ବିକାଶ ଏବଂ ନୀଳ ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିବ ବୋଲି କହିଛନ୍ତି। ଭାରତର ଭିଜନ ମହାସାଗର ଏବଂ ପଡ଼ୋଶୀ ପ୍ରଥମ ନୀତି ଅଧୀନରେ ଭାରତ ମରିସସ୍ ମଧ୍ୟରେ ବୃଦ୍ଧି ପାଉଥିବା ରଣନୀତିକ ଭାଗିଦାରୀର ଗୁରୁତ୍ୱ ତଥା ଗ୍ଲୋବାଲ୍ ସାଉଥ୍ ପ୍ରତି ଦୁଇ ଦେଶର ପ୍ରତିବଦ୍ଧତାକୁ ଉଭୟ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ନୂଆଦିଲ୍ଲୀରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର 16 ସମ୍ମିଳନୀରେ ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ପ୍ରଥମ 3 ବର୍ଷ ସମ୍ପୂର୍ଣ୍ଣ ଯତ୍ନର ପରିକଳ୍ପନାକୁ ଅଗ୍ରାଧିକାର ଦେବ। ଶିଶୁର ବଞ୍ଚି ରହିବା, ସୁସ୍ଥ ବିକାଶ, ପୁଷ୍ଟି ସାଧନ ଏବଂ ପ୍ରାରମ୍ଭିକ ମସ୍ତିଷ୍କ ବିକାଶ କ୍ଷେତ୍ରରେ ଜନ୍ମରୁ ପ୍ରଥମ 3 ବର୍ଷର ଗୁରୁତ୍ୱକୁ ନେଇ ଏହି କାର୍ଯ୍ୟକ୍ରମ କରାଯାଉଛି। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ଜନ୍ମରୁ 3 ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପାଇଁ ଘର ଓ ସମୁଦାୟ ଭିତ୍ତିକ ସମନ୍ୱିତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ପଦକ୍ଷେପ ଅଧୀନରେ ବିପଦରେ ଥିବା ଶିଶୁମାନଙ୍କ ପାଇଁ ଅତିରିକ୍ତ ଗୃହ ପରିଦର୍ଶନ

ଅନୁଷ୍ଠାନ ସହ ବିପଦ ଆଧାରିତ ଅନୁଧ୍ୟାନ ବ୍ୟବସ୍ଥା ପ୍ରଚଳନ କରାଯିବ। କାର୍ଯ୍ୟକ୍ରମ ଅଧୀନରେ ପ୍ରସବ ପରବର୍ତ୍ତୀ ମାନସିକ ସ୍ୱାସ୍ଥ୍ୟ ଯାଞ୍ଚ, ଶୈଶବର ପ୍ରାରମ୍ଭିକ ବିକାଶ ଏବଂ ସମନ୍ୱିତ ସ୍ୱାସ୍ଥ୍ୟ ପ୍ଲାଟଫର୍ମ ମାଧ୍ୟମରେ ଡିଜିଟାଲ ନିରୀକ୍ଷଣ ବ୍ୟବସ୍ଥାକୁ ମଧ୍ୟ ସାମିଲ କରାଯିବ। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିର ସ୍ନାନ ମଣ୍ଡପକୁ ଚତୁର୍ଦ୍ଧାମୂର୍ତ୍ତି ବିଜେ କରିଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି, ଡୋରଲାଗି ନୀତି ଶେଷ ହେବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନ ସ୍ନାନବେଦୀକୁ ବିଜେ କରିଥିଲେ, ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିଛନ୍ତି। ମହାପ୍ରଭୁଙ୍କ ଆଜି ଦୁର୍ଲଭ ଗଜବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୁରୀ ଗସ୍ତରେ ଆସି ସ୍ନାନ ମଣ୍ଡପରେ ଠାକୁରଙ୍କର ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ବ୍ରିଟେନ୍ ଗସ୍ତ ଶେଷ କରି ଏବେ ଗ୍ରୀସ୍ର ଏଥେନ୍ସରେ ଏକ ଉଚ୍ଚସ୍ତରୀୟ ଭାରତୀୟ ବ୍ୟବସାୟିକ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ରଣନୈତିକ ଆର୍ଥିକ ସହଯୋଗକୁ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗ୍ରୀସ୍ ଗସ୍ତ ସମୟରେ ପ୍ରତିନିଧି ଦଳ ଏଥେନ୍ସ ଷ୍ଟାର୍ଟଅପ୍ ବିଜିନେସ୍ ଇନ୍କ୍ୟୁବେଟରରେ ଯୋଗଦେବେ। ଏଥେନ୍ସ ଚାମ୍ବର ଅଫ୍ କମର୍ସ ଏବଂ ଇଣ୍ଡଷ୍ଟ୍ରିରେ ଭାରତ ଓ ଗ୍ରୀସ୍ର ଶିଳ୍ପ କ୍ଷେତ୍ରର ପ୍ରମୁଖ ପ୍ରତିନିଧିମାନଙ୍କ ସହ ଭିତ୍ତିଭୂମି ବିକାଶ, ଡିଜିଟାଲୀକରଣ, ପ୍ରତିରକ୍ଷା, ଖାଦ୍ୟ ଓ କୃଷି କ୍ଷେତ୍ରକୁ ନେଇ ଗୋଲଟେବୁଲ୍ ବୈଠକ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶ୍ରୀ ଗୋଏଲ ଲଣ୍ଡନରେ ଆୟୋଜିତ ଇଣ୍ଡିଆ ୟୁକେ ପାର୍ଟନର୍ସ ଇନ୍ ପ୍ରୋଗ୍ରେସ୍ ବ୍ୟବସାୟିକ ପୂର୍ଣ୍ଣାଙ୍ଗ ଅଧିବେଶନରେ ଯୋଗଦେଇ ତାଙ୍କର ବ୍ରିଟେନ୍ ଗସ୍ତ ଶେଷ କରିଥିଲେ। ଆମେରିକା ଏବଂ ଇରାନ ମଧ୍ୟରେ ଆସନ୍ତାକାଲି ପୁଣି ଆଲୋଚନା ଆରମ୍ଭ ହେବ। ହରମୁଜ ପ୍ରଣାଳୀକୁ ନେଇ ଉପୁଜିଥିବା ବିବାଦର ସମାଧାନ ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ହରମୁଜ ପ୍ରଣାଳୀ ଅଞ୍ଚଳରେ ଉଭୟ ପକ୍ଷର ଏକାଧିକ ପର୍ଯ୍ୟାୟରେ ଆକ୍ରମଣ ପରେ ଦ୍ୱିପାକ୍ଷିକ ଆଲୋଚନା ବିଷୟରେ ଘୋଷଣା କରାଯାଇଛି। ଯୁଦ୍ଧବିରତି ଉଲ୍ଲଙ୍ଘନ କରି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ଆମେରିକା ଇରାନ୍ର ସାମରିକ ଘାଟିଗୁଡ଼ିକ ଉପରେ ଆକ୍ରମଣ କରିଥିଲା। ଜବାବରେ ଇରାନ୍ ବାହାରିନ୍ କୁଏତରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିଲା। ଆମେରିକାର ଜଣେ ଅଧିକାରୀ କହିଛନ୍ତି, ବର୍ତ୍ତମାନ ପାଇଁ ଉଭୟ ପକ୍ଷ ସାମରିକ କାର୍ଯ୍ୟକଳାପରୁ ବିରତ ରହିବେ ଏବଂ ଆଲୋଚନା ଜାରି ରହିଥିବା ବେଳେ ହରମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ୱାଭାବିକ ରହିବ। ପାକିସ୍ତାନ ଆଫଗାନିସ୍ତାନ ସୀମାରେ ପାକିସ୍ତାନ ସୁରକ୍ଷା ବଳ ପକ୍ଷରୁ ଆତଙ୍କବାଦୀଙ୍କ ଆଡ଼ା ଏବଂ ଆଶ୍ରୟସ୍ଥଳ ଉପରେ ଆକ୍ରମଣରେ 29 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସାମାଜିକ ଗଣମାଧ୍ୟମରେ ସେଠାକାର ସୂଚନା ମନ୍ତ୍ରୀ ଅତାଉଲ୍ଲା ତାରାର କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଏକାଧିକ ଆତଙ୍କବାଦୀ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଗତକାଲି ବନ୍ଧୁକ ଏବଂ ବିସ୍ଫୋରକରେ ସଜ୍ଜିତ ଆତଙ୍କବାଦୀମାନେ ଦକ୍ଷିଣ ବନ୍ଦର ସହର କରାଚୀରେ ଥିବା ଅର୍ଦ୍ଧସାମରିକ ବଳ ରେଞ୍ଜର୍ସର ଆଞ୍ଚଳିକ ମୁଖ୍ୟାଳୟ ଉପରେ ଆକ୍ରମଣ କରି 3 ଜଣ ସୈନିକଙ୍କୁ ହତ୍ୟା କରିଥିଲେ। ସୁରକ୍ଷା ବଳ 3 ଜଣ ଆକ୍ରମଣକାରୀଙ୍କୁ ନିପାତ କରିବା ସହ ଆହତ ଅବସ୍ଥାରେ ଜଣେ ଆକ୍ରମଣକାରୀକୁ ଗିରଫ କରିଥିଲେ। ସେ ଜଣେ ଆଫଗାନିସ୍ତାନ ନାଗରିକ ବୋଲି ପାକିସ୍ତାନ ସେନା ପକ୍ଷରୁ କୁହାଯାଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 କ୍ଷୁଦ୍ର ବ୍ୟବସାୟର ବିକାଶ ଏବଂ ଉଦ୍ୟୋଗୀମାନଙ୍କ ଲାଗି ସୁଯୋଗ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡକ୍ଟର ରଜନୀଶ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-2371-7117, 2331-1444, 2331-1048 ଏବଂ 2371-7106 ନମ୍ବରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890-940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଲଣ୍ଡନଠାରେ ଗତକାଲି ଅନୁଷ୍ଠିତ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଭାରତୀୟ ପୁରୁଷ ହକି ଦଳ ପେନାଲ୍ଟି ସୁଟ୍ଆଉଟ୍ରେ 3-2 ଇଂଲଣ୍ଡକୁ ପରାସ୍ତ କରିଛି। ହକି ବିଶ୍ୱକପ୍ ପୂର୍ବରୁ ଏହା ଭାରତର ଶେଷ ଏଫ୍ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ଥିଲା। ଫିଫା ବିଶ୍ୱକପ୍ର ନକ୍ଆଉଟ୍ ପର୍ଯ୍ୟାୟରେ ଯୁକ୍ତରାଷ୍ଟ୍ରର ଲସ୍ ଆଞ୍ଜେଲସ୍ରେ କାନାଡ଼ା 1-0 ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ପ୍ରଥମ ନକ୍ଆଉଟ୍ ବିଜୟ ହାସଲ କରିଛି। ଆସନ୍ତା ଜୁଲାଇ ମାସ 4 ଶନିବାର ଦିନ ହ୍ୟୁଷ୍ଟନ୍ରେ କାନାଡ଼ା ନେଦରଲ୍ୟାଣ୍ଡସ୍ କିମ୍ବା ମରକୋ ବିପକ୍ଷରେ ମ୍ୟାଚ୍ ଖେଳିବ। ଗ୍ରୁପ୍ ପର୍ଯ୍ୟାୟ ଶେଷ ହେବା ପରେ ଅବଶିଷ୍ଟ 32 ଦଳକୁ ନେଇ 2026 ଫିଫା ବିଶ୍ୱକପ୍ର ନକ୍ଆଉଟ୍ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ପୁରୁଷ କ୍ରିକେଟ୍ରେ ବେଲ୍ଫାଷ୍ଟରେ 2 ବିଶିଷ୍ଟ T20 ଆନ୍ତର୍ଜାତୀୟ ଶୃଙ୍ଖଳାର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ରେ ଆୟାରଲ୍ୟାଣ୍ଡ 1 ରନ୍ରେ ଭାରତକୁ ପରାସ୍ତ କରିଛି। ଆଇସିସି ମହିଳା T20 ବିଶ୍ୱକପ୍ରେ ଲଣ୍ଡନର ଲର୍ଡ଼ସ୍ ଗ୍ରାଉଣ୍ଡରେ ଗ୍ରୁପ୍ ଏ'ର ଶେଷ ମ୍ୟାଚ୍ରେ ଅଷ୍ଟ୍ରେଲିଆ 6 ଭାରତକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ 20 ଓଭର୍ରେ 4 ହରାଇ 170 କରିଥିଲା। ୟୁଏସ୍ ଓପନ୍ 2026 ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର କିଦାମ୍ବି ଶ୍ରୀକାନ୍ତ କାଲିଫର୍ଣ୍ଣିଆରେ ଅନୁଷ୍ଠିତ

0: ଅନୁଷ୍ଠିତ ପୁରୁଷ ଫାଇନାଲରେ ସୁଲିଆଙ୍କ ବିପକ୍ଷରେ ମ୍ୟାଚ୍ ଖେଳିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସେସେଲ୍ସର ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆଜି ସମଗ୍ର ଶିଶୁ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ। ପୁରୀରେ ଆଜି ଅନୁଷ୍ଠିତ ହେଉଛି ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କଲେ ଚତୁର୍ଦ୍ଧ ମୂର୍ତ୍ତି। ଆମେରିକା ଓ ଇରାନ୍ ମଧ୍ୟରେ ଆସନ୍ତାକାଲି ପୁଣି ଥରେ ହେବ ଆଲୋଚନା ଏବଂ ଏଫ୍ଆଇଏଚ୍ ହକି ପୁରୁଷ ପ୍ରୋ ଲିଗ୍ର ରିଭର୍ସ ମ୍ୟାଚ୍ରେ ଇଂଲଣ୍ଡକୁ 3-2 ଗୋଲ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ ସ୍ୱଚ୍ଛ ଭାରତ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

ଶୀତ ଯାଇ ଧୀରେ ଧୀରେ ଖରାର ପ୍ରକୋପ ଆରମ୍ଭ ହେବାକୁ ବସିଲାଣି। ଆଉ କିଛିଦିନ ପରେ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଆମର ଦେହସୁଆ ହେବ ଏବଂ ଏକ ସ୍ୱଚ୍ଛ ଜୀବନ ଜିଇଁବାରେ ପ୍ରତିବନ୍ଧକ ସାଜିବ। ଏଭଳି ପରିସ୍ଥିତିରେ ଆମକୁ ସଚେତନ ହେବାକୁ ପଡ଼ିବ, ସାବଧାନ ହେବାକୁ ପଡ଼ିବ। ପ୍ରଥମେ ଆମେ ବିଚାର କରିବା, ପ୍ରତିବର୍ଷ ଏ ଯେଉଁ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବଢ଼ିବାରେ ଲାଗିଛି, ଏହାର କାରଣ କ'ଣ? ମୁଖ୍ୟ କାରଣ ହେଉଛି ପରିବେଶର ଅବକ୍ଷୟ। ଲୋକେ ଯେଉଁ ହିସାବରେ ଗଛ କାଟି ଚାଲିଛନ୍ତି, ପରିବେଶ ଉପରେ ଏହାର କୁପ୍ରଭାବ ପଡ଼ୁଛି। ଗଛ ଯେ ଆମର କେତେ ଉପକାରୀ ତାହା ଆମେ ଭୁଲି ଯାଉଛୁ। ଗଛ ଆମକୁ ଅମ୍ଳଜାନ ଦେଉଛି, ପରିବେଶରୁ ଅଙ୍ଗାରକାମ୍ଳ ଟାଣି ନେଉଛି, ମୃତ୍ତିକା ସଂରକ୍ଷଣରେ ସହାୟକ ହେଉଛି, ଶୀତଳ ଛାୟା ପ୍ରଦାନ କରୁଛି ଏବଂ ସର୍ବୋପରି ଫଳମୂଳ, ଔଷଧ ଆଦି ମଧ୍ୟ ଆମେ ଗଛରୁ ପାଇପାରୁଛୁ। ତଥାପି ଆମେ ତାର ଶତ୍ରୁ ସାଜିଛୁ। ପରିବେଶ ପ୍ରଦୂଷିତ ଏବଂ ଉଷ୍ମ ହେବାର ଆଉ ଏକ କାରଣ ହେଉଛି କଳକାରଖାନାରୁ ଏବଂ ଗାଡ଼ି ମଟରରୁ ଅହରହ ବିଭିନ୍ନ ଗ୍ୟାସ ନିଷ୍କାସନ ଏବଂ କଳକାରଖାନାରୁ ଦୂଷିତ ଜଳ ନିଷ୍କାସିତ ହୋଇ ନଦୀରେ ମିଶିବା। ଏହାଦ୍ୱାରା ପରିବେଶ ବ୍ୟାପକ ଭାବରେ ପ୍ରଦୂଷିତ ହେଉଛି। ପରିବେଶ ପ୍ରଦୂଷିତ ହେବାର ଅନ୍ୟାନ୍ୟ କାରଣ ମଧ୍ୟ ରହିଛି। ତେବେ ପ୍ରଶ୍ନ ଉଠେ, ମଣିଷ ଜାଣିଶୁଣି ଏଭଳି ବ୍ୟବହାର କାହିଁକି ପ୍ରଦର୍ଶନ କରୁଛି? ଗୋଟିଏ ପଟରେ କହୁଛି ଗ୍ରୀଷ୍ମ ପ୍ରବାହ ତା ପାଇଁ ଦୁର୍ବିସହ ହୋଇପଡ଼ୁଛି, ଅନ୍ୟପଟରେ ନ ଜାଣିବା ଭଳି ପରିବେଶକୁ ପ୍ରଦୂଷିତ କରିଚାଲିଛି। ସଚେତନତାର ଅଭାବ ସାଙ୍ଗକୁ ବେପରୁଆ ମନୋଭାବ ହିଁ ଏଥିପାଇଁ ମୁଖ୍ୟତଃ ଦାୟୀ। ଅନେକ ବର୍ଷ ତଳେ ତାପମାତ୍ରା ବୃଦ୍ଧି ଯୋଗୁଁ ବହୁ ସଂଖ୍ୟାରେ ଲୋକ ଅଂଶୁଘାତର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ିଲେ। ପରବର୍ତ୍ତୀ ସମୟରେ ଯଦିଓ ମୃତ୍ୟୁହାର କମିଯାଇଛି, ତଥାପି ବିପଦ ସମ୍ପୂର୍ଣ୍ଣ ଭାବରେ ଯାଇନାହିଁ। ଆମକୁ ସତର୍କ ରହିବା ସହିତ କେତେକ ନିୟମ ମାନିବାକୁ ପଡ଼ିବ। ଖରା ସମୟରେ ବିଶେଷ କରି ଦିନ 11-4 ମଧ୍ୟରେ ବାହାରକୁ ଯିବା ଉଚିତ ନୁହେଁ। ଯଦି ବା ଯିବାକୁ ପଡ଼ୁଛି, ଟୋପି, କଳା ଚଷମା ଏବଂ ଜୋତା ବ୍ୟବହାର କରିବା ଉଚିତ। ଖାଲି ପେଟରେ ଖରାରେ ବୁଲିବା ଉଚିତ ନୁହେଁ। ମାଦକ ଦ୍ରବ୍ୟ ସେବନ କରିବା ମଧ୍ୟ ଅନୁଚିତ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଯଦି ବା କିଛି କାମ ପଡ଼ୁଛି, ଛାଇ ଜାଗାରେ ବିଶ୍ରାମ କରନ୍ତୁ ଏବଂ ପାଣି ପିଅନ୍ତୁ। ପଖାଳ, ଘୋଳ ଦହି ଏବଂ ଥଣ୍ଡା ପାନୀୟ ନିଅନ୍ତୁ। ସଚେତନତା ଏବଂ ସାବଧାନତା ହିଁ ପରିବେଶକୁ ସୁରକ୍ଷିତ ରଖିବାରେ ଏବଂ ଆମକୁ ଏକ ସ୍ୱଚ୍ଛ ଜୀବନ ଜିଇଁବାରେ ସହାୟକ ହୋଇପାରିବ।

ଶୁଣୁଥିଲି ସ୍ୱଚ୍ଛ ଭାରତ ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ ଉପସ୍ଥାପନ କରିଥିଲେ ପ୍ରଫୁଲ୍ଲ କୁମାର ମାଝି। ଶ୍ରୋତାବନ୍ଧୁ ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିଆ ୱେବ୍ରେ।

0: 240 ମିଟର ତଥା 126 କିଲୋ ହର୍ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ ଯୋଗେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 7:30। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ଶ୍ରୀରାମଚରିତ ମାନସ
1: एपिसोड नंबर 145। 145।

0: Episodio.
1: శ్రుణుతులే శ్రీరామచరిత మనస ఆకాశవాణి భవని పట్టణ ప్రచర్ కూర్చు కృషి సూచన సంపర్కిత కార్యక్రమ చేస్తారు కథ ఆజి ఏ శుణిపారే గ్రీష్మ ఋతురే సార గుడికర వ్యవహార సంపర్కరి ఉపస్థాపన కరిచింతి శివ ప్రధాన కార్యక్రమటికు సంపాదన కరిచింతి సచ్చిదానంద మల్లిక్.
2: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବର୍ଷସାରା ଭିନ୍ନ ଭିନ୍ନ ପ୍ରକାର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ବାଇଗନ୍, ପୁଟଲ୍, ଭେଜରା, ସେମି ଆରୁ, ଲଇନି. ତୁଇ ଭିତରେ ଏନ୍ତା ବି କିଛି ଚାଷୀ ଦାଦାମାନେ ଅଛନ୍, ସେମାନେ ସମିଆ ଦେଖିକରି କିଲୋସ୍ପାତି ଉପରେ ବି ତାଙ୍କର ଚାଷ୍ ଆରମ୍ଭ କରିଥିସନେ. ତ ଆର୍ କେନ୍ କେନ୍ ଚାଷୀ ଦାଦାମାନେ ଧାନ ହେଲା କି ମଡ଼ିଆ ହେଲା କି କୁଶେର ହେଲା ଇ ଉପରେ ବି ଧ୍ୟାନ ଦେଇଥିସନେ. ତ ଏବେ କଥା ଆସୁଛି ଯେ ଚାଷ୍ ତ ଆମେ କର୍ମା, ହେଲେ ସାର ବ୍ୟବହାର କେନ୍ ହିପାସେ କରାଯିବା, ତାର୍ ଠିକ୍ ପରିମାଣ ନେଇ ଜାନିକରି ଆମେ ଇଟାକେ ବ୍ୟବହାର କର୍ମା ବୋଇଲେ ଚାଷ୍ ନେ ତ ଯାହା ନୁକସାନ ହେବାର କଥା ହେବା, ତାର୍ ଉପରେ କ୍ଷତି ବି ଆମକେ ସହବାକେ ପଡ଼୍ବା. ଏ କେନ୍ ସାର କେନ୍ ସମିଆନେ ଦେବାକେ ପଡ଼୍ବା ଆରୁ ତାର୍ ପରିମାଣ କେତେ ହେବାର କଥା, ଇ କଥା ଗୁଟିକି ବି ଆମର୍ ଚାଷୀ ଦାଦାମାନେ ନିହାତି ଭାବରେ ଜାନ୍ବାକେ ପଡ଼୍ବା. ଏ ତ ଚାଷୀ ଦାଦାମାନେ ଖରାଦିନ ଆସିଗଲା ବୋଇଲେ ଗଛ ପତର ସବୁ ଶୁଖବାର ଆରମ୍ଭ ହେଇଯାଇସି ଆରୁ ତାର୍ ସନେ ସନେ ଅଧିକା ପାନ୍ ତାକେ ଦରକାର ହେସିଏ. ଆର୍ ଗୋଟେ କଥା, ଅଧିକା ଯତ୍ନ ରତ୍ନର ବି ଆବଶ୍ୟକ ପଡ଼ିଥିସି. ତ ଇସବୁ ଅଭାବ ପୂରଣ ହେଇଯାଉଛେ ବୋଇଲେ ଗଛମାନେ ସବୁ ସତେଜ ଆରୁ ସବୁଜ ଦେଖାଯାଏ ସନେ. ଆମର୍ ଚାଷୀ ଦାଦାମାନେ ଭିନ୍ନ ଭିନ୍ନ ଉପାୟ ଆରୁ ପଦ୍ଧତିକେ ନେଇକରି ସେମାନେ ଗଛ ପତର ଯତ୍ନ ନେଇଥିସନେ. କଥା ହଉଛେ ଯତ୍ନ ନେଇ ନେବେ ବୋଇଲେ ଏଇଟା ତାର ଉତ୍ପାଦନ ଶକ୍ତି ଉପରେ ପ୍ରଭାବ ପକାଇଥିସି. ଏଭଳିଆ ପରିସ୍ଥିତି ନେ ଆମର୍ ଚାଷୀ ଦାଦାମାନଙ୍କେ ଏଇ ଖରାଦିନ ଆସିଗଲା ବୋଇଲେ ଗଛ ପତରକେ ଥଣ୍ଡା ରଖବାର ଲାଗ୍ତି ଥଣ୍ଡା ଖତର ବ୍ୟବହାର କରବାକେ ପଡ଼୍ବା. ଏ ଯଦି ଏନ୍ତା ସେମାନେ କରବେ ବୋଇଲେ ଗଛ ପତର ଥଣ୍ଡା ରହିବା ଆରୁ ସୁସ୍ଥ ବି ରହିବା. ଶୀତଲ ଖତ ସବୁ ଗଛ ପତରକେ ଖରାଦିନେ ଥଣ୍ଡା ରଖବାର୍ତି ବେଶୀ ସାହାଯ୍ୟ କରସି. ଯଦି ଆମେ ଇ ଋତୁନେ ଶୀତଲ ଜୈବିକ ଖତର ବ୍ୟବହାର କର୍ମା ବୋଇଲେ ଇଟା ଫଲ ଆରୁ ପନିପରିବା ଉତ୍ପାଦନ ବଢ଼ାବାର୍ତି ବି ଆମକେ ସାହାଯ୍ୟ କର୍ବା. ଏ ଜୈବିକ ଖତ ଖାଲି ଗଛ ପତରକେ ପୁଷ୍ଟିକର ଖାଦ୍ୟ ଯୋଗାବାର ସନେ ସନେ ଗଛ ପତରକେ ଥଣ୍ଡା ବି ପ୍ରଦାନ କରିଥିସି. ତ ଚାଷୀ ଦାଦାମାନେ ବି କଥା ଆସୁଛି ଇ ଖରାଦିନେ ଯେନ୍ ମୁଖ୍ୟ ପାଞ୍ଚ ପ୍ରକାର ସାର ମାନଙ୍କର ପ୍ରୟୋଗ ଆରୁ ସେନୁ ଲାଭ କାଣା କାଣା ମିଲ୍ବା ସେ ବିଷୟରେ ଆମକେ ନିହାତି ଭାବରେ ଜାନ୍ବାକେ ପଡ଼୍ବା. ଏ ପ୍ରଥମ ନେ ଆସୁଛି ଗୋବର ଖତ. ଗୋବର ଖତ ଇ ଖରାଦିନ ଲାଗି ସବୁଠାନୁ ଇଟା ଭଲ ବୋଲିକରି ପରୀକ୍ଷା ନୁ ଜଣାପଡ଼ିଛେ. ଇ ଗୋବର ଖତ ଗଛ ପତର ମନକେ ତାଙ୍କର ଆବଶ୍ୟକତାକେ ଦେଖିକରି ପୁଷ୍ଟିକର ଖାଦ୍ୟ ଯୋଗେଇଥିସି. ଇଟାକେ ଆମେ ପାଣିନେ ମିଶେଇ ଦେଇକରି ଗୋଟେ ତରଲ ସାର ତିଆରି କରିପାରମା. ଏ 100 ଗ୍ରାମ ଗୋବର ଖତକେ 500 ଲିଟର ପାଣି ମିଶେଇ ଦେଇକରି 2 ଦିନ ରଖବାକେ ପଡ଼୍ବା. ଏ ତାର ପଛେ ଇ ତରଲ ସାରକେ ଗଛର ଚେରର ଚେରବେଟେ ଭଲ କରି ଝିଟବାକେ ପଡ଼୍ବା. ଏ ସେନ୍ତା ଆର୍ ଗୋଟେ ଗଛ ତାକେ ପତର ନେ ତିଆରି ହେଇଥିବାର ଖତ୍ ଗଛ ମନକର ପତର ନୁ ତିଆରି ହେଇଥିବାର ଖତ୍ ଗଛ ପତର ଲାଗି ଅମୃତ ଭଲିଆ. ଇଟା ଇ ସାର ପ୍ରାକୃତିକ ଆରୁ ଜୈବିକ ଯେନ୍ଟାକି ମାଟିକେ ସାର ଦେଇଥିସି ଆରୁ ଅଧିକା ଅବଶୋଷଣ କ୍ଷମତା ପ୍ରଦାନ କରିଥିସି. ଖରାଦିନ ମନକେ ଇଟା ଗଛ ପତର ମନକର ଚେରକେ ଥଣ୍ଡା ରଖ୍ସି, ଯାହାଦ୍ୱାରା ଗଛ ପତର ବଡ଼ଭାରତୀ ଉନ୍ନତି ହେଇଥିସି. ଇ ଖତ୍କେ ଆମର୍ ଚାଷୀ ଦାଦାମାନେ ନିଜର ଘରେ ବି ତିଆରି କରିପାରିବେ. ସେନ୍ତା ଆର୍ ଗୋଟେ ଇନେ ଅଛି ତାକେ ଫର୍ମିଂ କମ୍ପୋଷ୍ଟ ଖତ ବୋଲିକରି କହୁଛନେ. ଇ ଖତ୍ ନେ ଅଧିକା ପୋଷକ ତତ୍ଵ ଇନ ରହିଛେ, ଯେନ୍ଟା ଗଛ ପତରକେ ନାଇଟ୍ରୋଜେନ, ଫସ୍ଫରସ, ପଟାସ ଆରୁ ଅନ୍ୟ ପ୍ରକାରର ମାଇକ୍ରୋ ପୋଷକ ତତ୍ଵ ସବୁ ଯୋଗେଇଥିସି. ଚାଷୀ ଦାଦାମାନେ ଇଟାକେ ଗୋଟେ ହାଣିନେ 100 ଗ୍ରାମ ଭର୍ମିଂ କମ୍ପୋଷ୍ଟ ରଖିପାରବେ. ଇନ ସାର ମିଶାଲା ପଛେ ଟିକେ ହାଲକା ପାନ୍ ମିଶେଇ ଦମା ଆରୁ ଇଟାକେ ଆମର ବଗିଚାନେ ବ୍ୟବହାର ଆରମ୍ଭ କରିଦମା. ଇ ସବକେ ପ୍ରୟୋଗ କରବାର ଦ୍ୱାରା ଯେନ୍ ଲାଭ ହେବା ସେ କଥା ଗୋଟେକେ ବି ଆମକେ ଜାନ୍ବାକେ ପଡ଼୍ବା. ତ ଗୋଟେ ଗଛେ ପୁଷ୍ଟିକର ଯୋଗାଣ, ଇନ ଗାଏ ଗୋବର ଆରୁ ଭର୍ମିଂ କମ୍ପୋଷ୍ଟ, ନାଇଟ୍ରୋଜେନ, ଫସ୍ଫରସ, ପଟାସ ଆରୁ ଅନ୍ୟ ପ୍ରକାରର ମାଇକ୍ରୋ ଉପାଦାନ ମନକର ଲାଗି ଇ ଗଛ ପତର ମନକେ ଇ ପୁଷ୍ଟିକର ଖାଇ ଯୋଗେଇଥିସି. ଇଟା ଗଛ ମନକର ଚେରକେ ମଜବୁତ ରଖ୍ସି ଆରୁ ଗଛ ବଢ଼ବାର୍ତି ବି ସାହାଯ୍ୟ କରିଥିସି. ସେନ୍ତା ଗାଏ ଗୋବର ଆରୁ ଫର୍ମିଂ କମ୍ପୋଷ୍ଟ ମାଟିର ଜଳ ଧାରଣ କ୍ଷମତାକେ ବଢ଼ବାର ସନେ ସନେ ଇଟା ଖରାଦିନ ଆସିଗଲେ ପାଣିର ଆବଶ୍ୟକତାକେ କମେଇଥିସି ଆରୁ ବେଶୀ ସମୟ ପଦକେ ତାର ଆର୍ଦ୍ରତାକେ ଠିକ୍ ରଖିଥିସି.

ଶୁଣୁଥିଲେ କୃଷି ସୂଚନା ସମ୍ପର୍କିତ କାର୍ଯ୍ୟକ୍ରମ ଚାଷର କଥା। ଯେଥିରେ ଶୁଣିପାରିଲେ ଗ୍ରୀଷ୍ମ ଋତୁରେ ସାର ଗୁଡ଼ିକର ବ୍ୟବହାର ସମ୍ପର୍କରେ ଆଲୋଚନା କରିଥିଲେ ଉପସ୍ଥାପକ ଶିବ ପ୍ରଧାନ। ସମ୍ପାଦନା କରିଥିଲେ କାର୍ଯ୍ୟକ୍ରମଟିକୁ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ଆକାଶବାଣୀ ଭବାନୀ ପାଟଣା, ସମୟ ସକାଳ 7:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ପୁରାତନୀ କ୍ରମରେ କେତେଗୋଟି ଓଡ଼ିଶୀ। କାର୍ଯ୍ୟକ୍ରମର ପ୍ରଥମ ଓଡ଼ିଶୀଟିକୁ କଣ୍ଠଦାନ କରିଛନ୍ତି ମୀନାରାଣୀ ଖୁଣ୍ଟିଆ ବନମାଳୀଙ୍କ ରଚନାରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଓଡ଼ିଶୀଟି ଶୁଣନ୍ତୁ। ପୁରାତନ ରଚନାରୁ କଣ୍ଠଦାନ କରିଛନ୍ତି ସତ୍ୟବାଦୀ ମିଶ୍ର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଓଡ଼ିଶୀଟି ଶୁଣନ୍ତୁ। ପୁରାତନ ରଚନାରୁ କଣ୍ଠଦାନ କରିଛନ୍ତି ସତ୍ୟବାଦୀ ମିଶ୍ର।

ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପାଟଣା ପ୍ରଚାର କରୁଛୁ ଓଡ଼ିଆ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମର ପ୍ରଥମ ଭକ୍ତି ଗୀତଟି ଶୁଣନ୍ତୁ, ବେକାରୀ ବାଳକ କଣ୍ଠରୁ, ରଚନା ହରପ୍ରିୟା ଦେବୀ, ସଙ୍ଗୀତ ନିର୍ଦ୍ଦେଶନା ବାଳକୃଷ୍ଣ ଦାସ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତି ସଙ୍ଗୀତଟି ଶୁଣନ୍ତୁ ଅରବିନ୍ଦ ମୁଦୁଲିଙ୍କ ରଚନାରୁ। କଣ୍ଠଧ୍ୱନି ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଭିକାରୀ ବଳ।

କାର୍ଯ୍ୟକ୍ରମର ଶେଷ ଭକ୍ତି ଗୀତଟି ଶୁଣନ୍ତୁ। ଭିକାରୀ ବଳଙ୍କ କଣ୍ଠରୁ ରଚନା, ଅରବିନ୍ଦ ମୁଦୁଲି, ସଙ୍ଗୀତରେ ସଜେଇଛନ୍ତି ଭିକାରୀ ବଳ।

ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ପଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଛନ୍ତି ପ୍ରସନ୍ନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ।

ରାମଙ୍କ ହାତରେ ମରି ଦିବ୍ୟ ଦେହ ପାଇ କବନ୍ଧ ରାକ୍ଷସ କହିଲା, ତୁମେ ବିଷ୍ଣୁ ଓ ଲକ୍ଷ୍ମୀ ଦମ୍ପତି। ହେ ପ୍ରଭୁ, ଶତ୍ରୁ ତୁମ ବିରୋଧ କରି ବିଗ୍ରହ ବା ଯୁଦ୍ଧ କରେ, ମିତ୍ର ଭକ୍ତ ତୁମ ସଂସ୍ପର୍ଶରେ ଅନୁଗ୍ରହ ଲାଭ କରେ, ଫଳ ସମାନ ଉଭୟଙ୍କର ବିଶିଷ୍ଟ ଗତି ହୁଏ, ଅର୍ଥାତ୍ ଉଭୟ ମୁକ୍ତି ପାଆନ୍ତି। ଏତିକି କହି ଅସୁର ଅଦୃଶ୍ୟ ହୋଇଗଲା। ବିଶ୍ୱଲୋଚନାଭିରାମ ଶ୍ରୀରାମ ଅର୍ଥାତ୍ ସଂସାର ପ୍ରାଣୀମାନଙ୍କ ନେତ୍ରସୁଖ ଦାନକାରୀ ସୁପୁରୁଷ ରାମଙ୍କ ବିଗ୍ରହ ଅର୍ଥାତ୍ ଶରୀର ଭୋକରେ ଥରିଲା। ଶ୍ରୁତି ଅର୍ଥାତ୍ ବେଦ ସମୂହ ଯାହାକୁ ସ୍ତୁତି କରନ୍ତି, ସେହି ପ୍ରଭୁ ବତ୍ସା ଓ ଧେନୁ ବା ଗାଈ ବାଛୁରୀଙ୍କ ଡାକ ଶୁଣି ଗୋପାଳଙ୍କୁ କ୍ଷୀର ମାଗିବାରୁ ସେ ଇଙ୍ଗିତ ବା ପରିହାସ କଲା। ବିରକ୍ତରେ ପ୍ରଭୁ କହିଲେ, କ୍ଷୀର ଦୁହଁ ନାହିଁ, ରକ୍ତ ଦୁହଁ। ସମସ୍ତେ ବିନୟ ହେବାରୁ କ୍ଷମା ଦେଲେ। ଜଣେ ଗୋପାଳ କ୍ଷୀର ଦେଇ ପ୍ରଭୁଙ୍କ ମନବୋଧ କରି ସନ୍ତୁଷ୍ଟ କଲା। ବିପୁଳ ଭାବରେ ତୋଷଚିତ୍ତ ବା ସନ୍ତୋଷ ମନର ବରଦ ହୋଇ ପ୍ରଭୁ ବର ଦେଲେ, ତୁ ନନ୍ଦ ହୋଇ ଜନ୍ମିବୁ, ଆମେ ତୋ ପୁତ୍ର ହେବୁ ଓ କ୍ଷୀରଦାନ ଦେଇ ଜୀବନ ରଖିବା ଋଣ ଶୁଝିବୁ। ବ୍ରଜନଗରରେ ପୁତ୍ର ଭାବେ ବଢ଼ିବୁ, ତୋ ବାମା ଯଶୋଦା ହୋଇ ଆମ ସଙ୍ଗରେ ବାଳଖେଳ କରିବ ଓ ବନମାଳୀ କୃଷ୍ଣ ହରି ବୋଲି ଡାକିବ, ମୋ ଅନୁଜ ଲକ୍ଷ୍ମଣ ବଳଭଦ୍ର ହୋଇ ଅଗ୍ରଜ ହେବେ, ସନ୍ଦେହ କର ନା, ଏହା ଦ୍ୱାପରରେ ହେବ। ଏତେବେଳେ ସରଭଙ୍ଗ ଋଷି ଆଶ୍ରମରେ ବୃଷା ବା ଇନ୍ଦ୍ର ବସିଥିଲେ। କହିଲେ, ଆମ କଷ୍ଟ ଦୂର କରିବା ପାଇଁ ବିଷ୍ଣୁ ଆଜି ବିପଦ ଭୋଗୀ ହୋଇଛନ୍ତି, ପଦ୍ମବୃକ୍ଷୀ ଜଗତ ଜନନୀ ସୀତା ଆମ ପାଇଁ ବନ୍ଦୀ ହୋଇଛନ୍ତି। ଏତିକି କହି ଆଶ୍ରମରେ ଗୁପ୍ତରେ ରହିଲେ। ଏତିକିବେଳେ ପ୍ରଭୁ ପ୍ରବେଶ କଲେ। ପୁଣ୍ୟବତୀ ଜଣେ ଶବରୀ ଦିବା ସର୍ବରୀ ବା ଦିନରାତି ବୁଲି ରସାଳ ବା ଆମ୍ବର ସ୍ୱାଦୁ ଚାଖି ଚାଖି ପ୍ରଭୁଙ୍କୁ ଦେବ ବୋଲି ଆଣିଛି। ମନରେ ଚିନ୍ତା, ପ୍ରଭୁ ଏହା ଭୋଜନ କରି ମୋତେ ତ୍ରାଣ କରିବେ। ବିଶ୍ୱବ୍ୟାପୀ ପ୍ରଭୁ ତା ଭାବରେ ଫୁଲି ଶବରୀ ବଢ଼େଇଥିବା ଚ୍ୟୁତ ବା ଆମ୍ବ ଗ୍ରହଣ କଲେ। ଯେଉଁ ରସାଳ ବିଦନ୍ତ ମୁଦ୍ରା ବା ଯେଉଁଥିରେ ଶବରୀର ଦାନ୍ତ ଚିହ୍ନ ନାହିଁ ତାକୁ ଖାଇଲେ ନାହିଁ। ପ୍ରସନ୍ନ ହୋଇ କହିଲେ, ପ୍ରଭୁ, ଯେଉଁଥିରେ ତ ଦାନ୍ତ ଚିହ୍ନ ନାହିଁ ତାହା ମୋ ଖାଇବା ଅନୁପଯୋଗ୍ୟ। ଶବରୀ ବଖାଣି ବସିଲା, ବାଳୀର ଡରରେ ସୁଗ୍ରୀବ ଋଷ୍ୟମୁଖ ପର୍ବତରେ ଅଛି, ସେ ରାବଣ ସହ ଯୁଦ୍ଧ କରି ସୀତାଙ୍କୁ ଆଣିବ ଓ ତୁମ ଦଶା ଦୂର କରିବ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ପ୍ରସଞ୍ଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ 9:00 ବାଜିବାକୁ ଯାଉଛି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 240 ମିଟର ତଥା 126 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ କେତେ ଗୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଦିୱାନା କଥାଚିତ୍ରରୁ। ଗାଇଛନ୍ତି ସୋନୁ ନିଗମ, ରଚନା ଫେଜ୍ ଅନୱାର, ସଙ୍ଗୀତ ନିର୍ଦ୍ଦେଶନା ସାଜିଦ୍ ୱାଜିଦ୍।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଜିନ୍ସ ଚଳଚ୍ଚିତ୍ରରୁ। ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ କବିତା କୃଷ୍ଣମୂର୍ତ୍ତି, ଗୀତିକାର ଜାଭେଦ ଅଖତର, ସଙ୍ଗୀତରେ ସଜାଇଛନ୍ତି ଏ ଆର୍ ରେହମାନ। ଗୀତଟି ଶୁଣନ୍ତୁ ଜିନ୍ସ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। ଦିଲ୍ ଚଳଚ୍ଚିତ୍ରରୁ ଗାଇଛନ୍ତି ଅନୁରାଧା ପଡ଼ୱାଲ, ଉଦିତ ନାରାୟଣ, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମଲିନ, ଗୀତିକାର ସମୀର।

ଶୁଣୁଥିଲେ କେତେ ଗୋଟି ହିନ୍ଦୀ କଥାଚିତ୍ର ଗୀତ। ଆକାଶବାଣୀ ଭବାନୀ ପାଟଣା, ସମୟ ସକାଳ 9:30 ହେବାକୁ ଯାଉଛି। ପ୍ରଚାର କରୁଛୁ କେତେ ଗୋଟି ଓଡ଼ିଆ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଚାନ୍ଦିନୀ ଆଇ ମିସ୍ ୟୁ କଥାଚିତ୍ରରୁ। ଗାଇଛନ୍ତି ସଂଗ୍ରାମ, ଗୀତିକାର ବସନ୍ତରାଜ ସମଲ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ। ଗୀତଟି ଶୁଣନ୍ତୁ ଚାନ୍ଦିନୀ ଏ ମିସ୍ ୟୁ କଥାଚିତ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ତୋ ମୋ ଆଖିର ତାରା ଚଳଚ୍ଚିତ୍ରରୁ। ଦ୍ୱିତକଣ୍ଠରେ ଗାଇଛନ୍ତି ଇରା ଏବଂ ପଙ୍କଜ, ଗୀତ ରଚନା ନିର୍ମଳ ନାୟକ, ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ର। ଗୀତଟି ଶୁଣନ୍ତୁ, ତୋ ମୋ ଆଖିର ତାରା କଥାଚିତ୍ରରୁ।

ଏଥର ଶୁଣନ୍ତୁ ଫ୍ୟାମିଲି ନମ୍ବର ୱାନ୍ କଥାଚିତ୍ରରୁ, ଗାଇଛନ୍ତି ଗୁଡ଼ଲି ରଥ ଓ ତପ ମିଶ୍ର, ଗୀତ ରଚନା ବାପୁ ଗୋସ୍ୱାମୀ, ସଙ୍ଗୀତରେ ସଜେଇଛନ୍ତି ନିର୍ଦ୍ଦେଶକ ଗୁଡ଼ଲି ରଥ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ମନେ ରହିବ ଏ ପ୍ରେମ କାହାଣୀ କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ତପୁ ମିଶ୍ର ଓ ଗୌତମ ଗିରି। ଗୀତ ରଚନା ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତରେ ସଜେଇଛନ୍ତି ବିଦ୍ୟୁତ୍ ରେ। ଗୀତଟି ଶୁଣନ୍ତୁ, ମନେ ରହିବ ଏ ପ୍ରେମ କାହାଣୀ ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ମନେ ରହିବ ଏ ପ୍ରେମ କାହାଣୀ କଥାଚିତ୍ରରୁ। ଦ୍ୱୈତ କଣ୍ଠରେ ଗାଇଛନ୍ତି ତପୁ ମିଶ୍ର ଓ ଗୌତମ ଗିରି। ଗୀତ ରଚନା ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତରେ ସଜେଇଛନ୍ତି ବିଦ୍ୟୁତ ରେ। ଗୀତଟି ଶୁଣନ୍ତୁ, ମନେ ରହିବ ଏ ପ୍ରେମ କାହାଣୀ ଚଳଚ୍ଚିତ୍ରରୁ।

ଆପଣମାନଙ୍କ ମନକୁ ଛୁଇଁଲା ଭଳି ସୁନ୍ଦର ସୁନ୍ଦର ଗୀତ। ବନ୍ଧୁଗଣ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରେ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 240 ମିଟର ତଥା 126 କିଲୋ ହର୍ଟ୍ଜ ଯୋଗେ, FM ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଆଜି ହେଉଛି ସେହି ପବିତ୍ର ଦିନ, ଜଗତର ନାଥ ଜଗନ୍ନାଥଙ୍କର ଦିନ, ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏହି ପାବନ ଅବସରରେ ଆପଣଙ୍କ ପରିବାରକୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଓ ମା ସୁଭଦ୍ରାଙ୍କର ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ ଶାନ୍ତି ସ୍ୱାସ୍ଥ୍ୟ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। ଜଗନ୍ନାଥଙ୍କ କୋଟି କୋଟି ପ୍ରଣାମ। ହଁ ଶ୍ରୋତା ବନ୍ଧୁ, ଆଜିର ଏହି ପବିତ୍ର ଦିନ ଶ୍ରୀ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରା ଓ ସୁଦର୍ଶନଙ୍କୁ 108 ଘଟ ପବିତ୍ର ଜଳରେ ମହାସ୍ନାନ କରାଯାଏ। ଏହାପରେ ମହାପ୍ରଭୁଙ୍କୁ ଅଣବସର ଗୃହକୁ ବିଜେ କରନ୍ତି ଏବଂ ଭକ୍ତମାନେ ନବଯୌବନ ଦର୍ଶନ ପରେ ରଥଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନର ସୁଯୋଗ ପାଆନ୍ତି। ତାହେଲେ ଶ୍ରୋତାବନ୍ଧୁ, ଆସନ୍ତୁ ନା ଏହି ପବିତ୍ର ଦିନରେ ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କର ସୁଖ ଶାନ୍ତି ଓ ମଙ୍ଗଳ କାମନା କରି ଶୁଣିନେବା ଏହି ଭାବପୂର୍ଣ୍ଣ ପରା ଭକ୍ତି ଗୀତଟିଏ।

ଆଜି ବ୍ରହ୍ମାଣ୍ଡେଶ୍ୱରଙ୍କର ଦିବ୍ୟ ସ୍ନାନ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟରେ ଲେଖିଛନ୍ତି, ସ୍ନାନ ଗୁଣ୍ଡିଚା ଏବେନି ସ୍ୱୟଂ ଲୀଳା ଯାର, ପତିତ ପାବନ ଅର୍ଥେ ପ୍ରସାଦ ବାହାର। ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ନପାରି ବହୁ ଭକ୍ତଙ୍କ ମନରେ ରହିଛି ଅଭିମାନ। ଭାବଡ଼ୁରିରେ ବନ୍ଧା ଭାବଗ୍ରାହୀ ଏକଥା ଜାଣନ୍ତି, ଭକ୍ତର ମନ ରଖିବାକୁ ରତ୍ନବେଦୀରୁ ଭକ୍ତଙ୍କ ନିକଟକୁ ଧାଇ ଆସନ୍ତି ମହାପ୍ରଭୁ। ସ୍ନାନ ମଣ୍ଡପରେ ଉଭା ହୋଇଛନ୍ତି ଚତୁର୍ଥ ମୂର୍ତ୍ତି, ସମ୍ମୁଖରେ ଅଗଣିତ ଭକ୍ତ। ସେଇଠାରେ ସମ୍ପନ୍ନ ହେବ ମଙ୍ଗଳ ଆଳତୀଠାରୁ ସକାଳ ଧୂପ। ସୁନାକୁଆ ଜଳରେ 108 ପରା ସ୍ନାନ ପରି ଗଜପତି ମହାରାଜଙ୍କର ଦ୍ୱାରା ଛେରା ପହରା ଅନୁଷ୍ଠିତ ହେବ। କାଳିଆ ସାଆନ୍ତଙ୍କୁ ହାତୀ ବେଶରେ ଦର୍ଶନ କରିବେ ବହୁ ଭକ୍ତ ଶ୍ରଦ୍ଧାଳୁ। ସ୍ନାନ ପୂର୍ଣ୍ଣିମା ଅବସରରେ ପବିତ୍ର ବଡ଼ଦାଣ୍ଡ ସାକ୍ଷୀ ରହିବ ଭଗବାନଙ୍କର ଏହି ମାନବୀୟ ଲୀଳା। ଶ୍ରୀଜୀଉଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ। ଏହା ମହାପ୍ରଭୁଙ୍କ ଆଦ୍ୟ ଉତ୍ସବ, ତାଙ୍କର ନିର୍ଦ୍ଦେଶରେ ଏହି ଉତ୍ସବ ଅନୁଷ୍ଠିତ ହୋଇଆସୁଛି। ମହାପ୍ରଭୁଙ୍କୁ ଏହି ସ୍ନାନ ଦର୍ଶନ କଲେ ବହୁ ପୁଣ୍ୟ ଅର୍ଜନ ହୋଇଥାଏ। ନୀଳାଦ୍ରି ମହୋଦୟ ଓ ବ୍ରହ୍ମପୁରାଣରେ ମତରେ ସର୍ବତୀର୍ଥ ସମାଯୁକ୍ତ ଜଳରେ ସ୍ନାନ କରିଥିବା ବ୍ରହ୍ମଙ୍କୁ ଦର୍ଶନ କଲେ ପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ଦର୍ଶନ କରିବାର ପୁଣ୍ୟଫଳ ଏହି ତିଥିରେ ଏକତ୍ର ଭାବେ ପ୍ରାପ୍ତ ହୋଇଥାଏ। ପଦ୍ମପୁରାଣ ଅନୁସାରେ ଯେଉଁ ମନୁଷ୍ୟ ମହାପ୍ରଭୁଙ୍କର ଦିବ୍ୟ ସ୍ନାନକୁ ଭକ୍ତି ଭାବରେ ଦର୍ଶନ କରନ୍ତି, ସେ ବିଷ୍ଣୁଙ୍କର ପରମ ପଦକୁ ଲାଭ କରନ୍ତି। ମହାପ୍ରଭୁଙ୍କର ସ୍ନାନ ଜଳ ବିନ୍ଦୁଏ ମାତ୍ର ଶିରଦେଶରେ ପଡ଼ିଲେ ସର୍ବତୀର୍ଥ ସ୍ନାନର ଫଳପ୍ରାପ୍ତି ହୁଏ। ଚିର ରୋଗାକ୍ରାନ୍ତ ବ୍ୟକ୍ତି ଭଦ୍ରାସନ ରହି ମହାପ୍ରଭୁଙ୍କ ସ୍ନାନ ଜଳରେ ସ୍ନାନ କଲି ଆରୋଗ୍ୟ ଲାଭ କରେ ଓ ଅପମୃତ୍ୟୁକୁ ଏଡ଼ାଇ ଦେଇପାରେ। ଶ୍ରୋତା ବନ୍ଧୁ, ଅନେକ କିଛି ଜାଣିବା ଏହି ସ୍ନାନ ପୂର୍ଣ୍ଣିମା ବିଷୟରେ, ଆସନ୍ତୁ ସେ ସଙ୍ଗୀତମୟର ବିରତିଟି ନେଇଯିବା।

ହସରତ ବନ୍ଧୁ, ଦାରୁଦିଅଙ୍କ ସ୍ନାନଯାତ୍ରାକୁ ମଞ୍ଚ ସ୍ନାନ ବୋଲି କୁହାଯାଏ। ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବାରୁ ଶ୍ରୀ ଦାରୁ

ଧର୍ମଙ୍କ ଆଦ୍ୟ ଲୀଳା ବୋଲି ସ୍ନାନଯାତ୍ରାକୁ ବିବେଚନା କରାଯାଏ। ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମେ ମଙ୍ଗଳମୟ ମୁହୂର୍ତ୍ତରେ ରାଜା ଇନ୍ଦ୍ରଦ୍ୟୁମ୍ନ ଏହି ସ୍ନାନ ଲୀଳା କରାଇଥିଲେ। ସେତେବେଳେ ସ୍ନାନ ମଣ୍ଡପ ନଥିବାରୁ ଏକ କାଠ ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନ ବିଧି ସମାପନ ହୋଇଥିଲା। ସେଥିପାଇଁ ଅନେକ ଶାସ୍ତ୍ରରେ ଏହା ମଞ୍ଚ ସ୍ନାନ ବୋଲି ଉଲ୍ଲେଖ ରହିଛି। ଶାସ୍ତ୍ର ମତରେ 108 ସୁନା କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହ୍ମ ଆଦ୍ୟସ୍ଥାନ ଲୀଳା ସମାପନ ହୋଇଥିଲା। ଶ୍ରୀମନ୍ଦିର ଏ ଐଶ୍ୱର୍ଯ୍ୟ କୋଣରେ ତଥା ଆନନ୍ଦ ବଜାର ପରିସରରେ ସ୍ନାନ ମଣ୍ଡପ ଅବସ୍ଥିତ। ଶ୍ରୀ ବିଗ୍ରହମାନେ ସ୍ନାନ ପୂର୍ଣ୍ଣିମାରେ ଭକ୍ତ ମଣ୍ଡପରେ ସ୍ନାନ କରୁଥିବାରୁ ଏହାକୁ ସ୍ନାନ ମଣ୍ଡପ କୁହାଯାଇଥାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ସର୍ବଦେବତାଙ୍କର ସମନ୍ୱୟ ଏବଂ ସବୁ ଅବତାର ମଧ୍ୟ ଶ୍ରୀଜଗନ୍ନାଥଙ୍କ ଠାରୁ ସୃଷ୍ଟି ହୋଇଛନ୍ତି।

ଶ୍ରୋତାବନ୍ଧୁ, ଶ୍ରୀଜଗନ୍ନାଥ ମଧ୍ୟ ପଞ୍ଚଦେବତା ରୂପରେ ଉପାସିତ ହୋଇଥାନ୍ତି। ସ୍ନାନ ପୂର୍ଣ୍ଣିମା ଦିନ ସେ ଗଜାନନ ବା ଗଣେଶ, ରତ୍ନ ସିଂହାସନରେ ସେ ବିଷ୍ଣୁ, ରଥାରୂଢ଼ ହେଲା ପରେ ସେ ସୂର୍ଯ୍ୟ, ଶୟନ ଯାତ୍ରା ସମୟରେ ସେ ଦୁର୍ଗା, ନବକଳବର ସମୟରେ ସେ ହେଉଛନ୍ତି ରୁଦ୍ର। ସ୍ନାନଯାତ୍ରା ଦିନ ମହାପ୍ରଭୁ ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। କେତେକ ଏହାକୁ ହାତୀ ବେଶ ବୋଲି ମଧ୍ୟ କହିଥାନ୍ତି। ଏହି ବେଶ ପଶ୍ଚାତରେ ଏକ ପ୍ରସିଦ୍ଧ ଭକ୍ତଙ୍କ କାହାଣୀ ରହିଛି। ଗଣପତି ଭଟ୍ଟ ନାମକ ଜଣେ ଭକ୍ତ ସୁଦୂର ଦାକ୍ଷିଣାତ୍ୟ ମହାରାଷ୍ଟ୍ରରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ। ମାତ୍ର ଶ୍ରୀଜଗନ୍ନାଥଙ୍କୁ ରତ୍ନ ସିଂହାସନରେ ଦର୍ଶନ ନ କରି ମନ ମାନିଲେ ନାହିଁ। ସେ ହତାଶରେ ପ୍ରିୟମଣ ହୋଇ ଫେରିଗଲେ। ଗଣପତି ଭଟ୍ଟ ପ୍ରକୃତରେ ମହାପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀ ଗଣେଶ ରୂପରେ ଦେଖିବାକୁ ଚାହୁଁଥିଲେ। ସ୍ୱପ୍ନରେ ମହାପ୍ରଭୁ ତାଙ୍କୁ ଦର୍ଶନ ଦେବା ସହ ଫେରିବାକୁ ନିର୍ଦ୍ଦେଶ ଦେଲେ। ସେ ଫେରି ଆସିଲେ ଓ ରତ୍ନ ସିଂହାସନରେ ଶ୍ରୀଜଗନ୍ନାଥଙ୍କୁ ଦେଖି ଦର୍ଶନ କଲେ ଶ୍ରୀ ଗଜାନନ ରୂପରେ। ଗଜା ସପ୍ତ ଜଗନ୍ନାଥ ସପ୍ତରେ ଏକ ଅଂଶ ମାତ୍ର, କାରଣ ଜଗକୁ ଲେଉଟାଇଥିଲେ ଗଜ। କେବଳ ଅକ୍ଷରରେ ଏପାଖ ସେପାକ ହେବା ମାତ୍ର ଗଜ ଏବଂ ଜଗ ସପ୍ତ ବ୍ରହ୍ମ ବା ଗଜ। ଗଣେଶ ଯେପରି ଗଣପତି, ଜଗନ୍ନାଥ ସେହିପରି ଗଣଦେବତା ଅଟନ୍ତି। ଶ୍ରୀକ୍ଷେତ୍ରକୁ କେବଳ ଭକ୍ତ ଗଣପତି ଭଟ୍ଟ ନୁହନ୍ତି, କବୀର ନାନକ, ତୁଳସୀଦାସ, ମନୋହର ଦାସ, ଶ୍ରୀ ଚୈତନ୍ୟ ପ୍ରମୁଖ ବହୁ ଭକ୍ତଗଣ ଆସିଛନ୍ତି ଓ ଲୀଳାମୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେମାନଙ୍କ ସହିତ ବିଭିନ୍ନ ଲୀଳା ମଧ୍ୟ କରିଛନ୍ତି। ଭକ୍ତ ଗଣପତି ଭଟ୍ଟଙ୍କୁ ନେଇ ମହାପ୍ରଭୁଙ୍କର ଏହି ଗଜାନନ ବେଶ ହୋଇଛି ବୋଲି ବିଭିନ୍ନ ପୁରାଣରେ ମଧ୍ୟ ଲିଖିତ ହୋଇଅଛି। ଶ୍ରୋତାବନ୍ଧୁ, ଏହା ଥିଲା ସ୍ନାନ ପୂର୍ଣ୍ଣିମା ଏବଂ ଗଜାନନ ବେଶ ଉପରେ ଆମର କିଛି ତଥ୍ୟ ସୂଚନା। ତାହେଲେ ଆସନ୍ତୁ ନେଇଯିବା ଗୋଟିଏ ସଙ୍ଗୀତମୟ ବିରତି।

ସଂସ୍କୃତିର ଅପରୂପ ସୌନ୍ଦର୍ଯ୍ୟ କିମ୍ବା ଐତିହାସିକ ଘଟଣା ସବୁକିଛି କ୍ୟାମେରାରେ ବନ୍ଦୀ ହୋଇ ଆଗାମୀ ପିଢ଼ି ପାଇଁ ଆମର ହୋଇ ରହିଥାଏ। ଆଜିର ଡିଜିଟାଲ ଯୁଗରେ ପ୍ରାୟ ପ୍ରତ୍ୟେକ ମୋବାଇଲ ଫୋନରେ କ୍ୟାମେରା ରହିଛି, ତେଣୁ ଫଟୋ ଉଠାଇବା କେବଳ ଏକ ଅଭ୍ୟାସ ନୁହେଁ, ବରଂ ଏକ ସୃଜନଶୀଳ କଳାର ପରିଣତ ହୋଇଥାଏ। ତେବେ ଫଟୋ ଉଠାଇବା ସମୟରେ ଗୋପନୀୟ ସୁରକ୍ଷା ଏବଂ ଦାୟିତ୍ୱବୋଧକୁ ଏହା ସମ୍ମାନ ଦେବା ଆମର କର୍ତ୍ତବ୍ୟ। ଏହି ଦିବସର ଉଦ୍ଦେଶ୍ୟ ହେଉଛି କ୍ୟାମେରାର ଇତିହାସ, ବିକାଶ ଏବଂ ମଣିଷର ଜୀବନର ଏହାର ଅବଦାନକୁ ସମ୍ମାନ ଜଣାଇବା। କ୍ୟାମେରା କେବଳ ଫଟୋ ଉଠାଇବାର ଉପକରଣ ନୁହେଁ, ବରଂ ଏହା ଇତିହାସ, ସଂସ୍କୃତି, ପ୍ରକୃତି ଓ ଭାବନାକୁ ଚିରସ୍ଥାୟୀ ଭାବେ ସଂରକ୍ଷଣ କରିବାର ଏକ ମାଧ୍ୟମ। ପ୍ରାଚୀନ କ୍ୟାମେରା ଆବିଷ୍କାର ଠାରୁ ଆରମ୍ଭ କରିବା ପର୍ଯ୍ୟନ୍ତ ଆଜିର ଆଧୁନିକ ଡିଜିଟାଲ ଓ ସ୍ମାର୍ଟଫୋନ୍ କ୍ୟାମେରା ପର୍ଯ୍ୟନ୍ତ କ୍ୟାମେରା ପ୍ରଯୁକ୍ତିରେ ବହୁତ ଉନ୍ନତି ଘଟିଛି। ଶ୍ରୋତାବନ୍ଧୁ, ଏହା ଥିଲା ଆଜି ଆମର କ୍ୟାମେରା ଡେ ଉପରେ କିଛି ତଥ୍ୟ। ତାହେଲେ ଆସନ୍ତୁ ନେଇଯିବା ଗୋଟେ ସଙ୍ଗୀତମୟ ବିରତି।

ଶ୍ରୋତା ବନ୍ଧୁ, ଆସନ୍ତୁ ଜାଣିବା କିଛି ସ୍ଥାନୀୟ ଖବର ପରି ସୂଚନା। ଭବାନୀପାଟଣା ମହାବୀରପଡ଼ା ସ୍ଥିତ ଧ୍ୟାନାନନ୍ଦ ପଣ୍ଡାଙ୍କୁ ରାଷ୍ଟ୍ରୀୟ ଗୌରବ ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ ସ୍ଥିତ ଇନ୍ଷ୍ଟିଚ୍ୟୁସନ୍ ବ୍ଲକ କ୍ଲବ ଅଫ୍ ଇଣ୍ଡିଆରେ ଆମ୍ବେଦକର ଗ୍ଲୋବାଲ ଫାଉଣ୍ଡେସନ ଓ ନ୍ୟାସନାଲ ୟୁଥ୍ ଏୱାର୍ଡି ଫେଡେରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଲୋକକଳା କ୍ଷେତ୍ରରେ ଗବେଷଣା ଓ ପ୍ରଚାର ପ୍ରସାର ପାଇଁ ଏହା ପ୍ରଦାନ କରାଯାଇଛି। ଶ୍ରୀ ପଣ୍ଡା ପୂର୍ବରୁ ରାଷ୍ଟ୍ରୀୟ ଯୁବ ପୁରସ୍କାର ଓ ଉସ୍ତାଦ ବିସ୍ମିଲ୍ଲା ଖାନ ପୁରସ୍କାର ମଧ୍ୟ ଭାରତ ସରକାରଙ୍କଠାରୁ ପାଇଥିଲେ। ଗଜଲର ଅତୀତକୁ ଝୁରିଲେ ବିମୋହିତ ହେଲେ ପଦେ ପଦେ ଗଜଲ ପ୍ରଶଂସା ନ କରି ରହିପାରୁନଥିଲେ। କଳାହାଣ୍ଡି କଳାକାର ସଂଘ ଏବଂ ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ଭବାନୀପାଟଣା ସହରସ୍ଥିତ ଟାଉନ୍ ହଲ୍ଠାରେ ଆୟୋଜିତ ସାମେ ଗଜଲ ଏଭଳି ମାହୋଲ ଶ୍ରୋତାଙ୍କୁ ମିଳିଥିଲା। ଅତିଥି ଭାବେ ଭବାନୀପାଟଣା ପରିଷଦ ଅଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଡେପୁଟି କଲେକ୍ଟର ଅବିନାଶ ତଳେ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୂର୍ବତନ ସଚିବ ପ୍ରବୋଧ ରଥ, ଅଭିନେତା ଅଶୋକ ପାତ୍ର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ପ୍ରଭାସ ଚନ୍ଦ୍ର ମିଶ୍ର, ଉର୍ଦ୍ଦୁ ଏକାଡେମୀ ସଦସ୍ୟ ଅବଦୁଲ କାଦିଲ ପ୍ରମୁଖ ଯୋଗଦେଇ ଗଜଲ ନାଟ୍ୟକୁ ଶୁଭାରମ୍ଭ କରିଥିଲେ। ନୂଆପଡ଼ା ସ୍ୱାମୀ ବିବେକାନନ୍ଦ ଲୋକ ସାଂସଦ ଓ ବଳିନ ବିଚାରଧାରା ପକ୍ଷରୁ ନିମନ ଏପି ସ୍କୁଲରେ ବକୃତମାଳା ଉଦ୍ଘାଟିତ ହୋଇଯାଇଛି। ଭବାନୀପାଟଣା ସହର ନିକଟ କନ୍ଧ ବାନ୍ଧପଲା ବିକାଶ ଆବଶ୍ୟକ ସ୍କୁଲର ବିକାଶ ଓଷ୍ଟିୟମ୍ ପାର୍କର ହନର ରୋଲ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଶିକ୍ଷାବର୍ଷରେ ଅନୁଷ୍ଠିତ ସିବିଏସ୍ଇ ଦଶମ ଦ୍ୱାଦଶ ଉଚ୍ଚ ମାଧ୍ୟମିକ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାରେ 90% ଉର୍ଦ୍ଧ୍ୱ ନମ୍ବର ରଖି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଅଭିଭାବକଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରେତ ଡାହାଣ କେନାଲ ସମ୍ପ୍ରସାରଣ ପାଇଁ ଅଞ୍ଚଳର ଚାଷୀ ଅଣ୍ଟା ଭିଡ଼ିଛନ୍ତି। ଚାଷୀମାନେ ଗୋଟିଏ ମଞ୍ଚରେ ସମବେତ ହେବା ସହ ଗଠନ କରିଛନ୍ତି କଳାହାଣ୍ଡି କୃଷକ ବିକାଶ ମଞ୍ଚ। ନର୍ଲହ ନାଞ୍ଜିଗଡ଼ ବ୍ଲକର 20 ଖଣ୍ଡ ଗାଁର ଚାଷୀଙ୍କୁ ନେଇ ଗଠିତ କୃଷକ ବିକାଶ ମଞ୍ଚର ଦ୍ୱିତୀୟ ବୈଠକ ଆଜି ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ଗୋପାଳପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ସହରସ୍ଥିତ ପୂର୍ଣ୍ଣପଡ଼ା ଶ୍ମଶାନ ସୁରକ୍ଷା ସମିତି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଛି। ସଭାପତି ଇଞ୍ଜିନିୟର ନିରଞ୍ଜନ ପ୍ରଧାନ ଅଧ୍ୟକ୍ଷତାରେ ଆଗାମୀ କାର୍ଯ୍ୟ ପନ୍ଥା ଉପରେ ବିଶଦ ଭାବରେ ଆଲୋଚନା ହେବା ସହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜୁଲାଇ 5ରେ 50 ଔଷଧୀୟ ଗଛ ଚାରା ଲଗାଯିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା।

ଶ୍ରୋତା ବନ୍ଧୁ, ଏଥର ଆସନ୍ତୁ ଜାଣିବା ଆଜିର ପାଣିପାଗ ବିଷୟରେ ସୂଚନା। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟ ପ୍ରଭାବରେ ଆଗାମୀ 3 ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କରେ ଅଧିକ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ଅନୁମାନ କରାଯାଇଛି। ସୂଚନା ଅନୁସାରେ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୟାଗଡ଼, କୋରାପୁଟ, ମାଲକାନଗିରି ଆଉ ଗଜପତି ଜିଲ୍ଲାର କିଛି ଅଞ୍ଚଳରେ ଅଧିକରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତାହାର ଆଖପାଖ ଓଡ଼ିଶାର ସମୁଦ୍ରକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ବୁଧବାରରୁ ରାଜ୍ୟର ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି। ଆଜି ଭବାନୀପାଟଣାରେ ସର୍ବୋଚ୍ଚ ତାପମାତ୍ରା 34 ଡିଗ୍ରୀ ସେଲସିୟସ୍ ଥିବାବେଳେ ସର୍ବନିମ୍ନ ତାପମାତ୍ରା 27 ଡିଗ୍ରୀ ସେଲସିୟସ୍ ରହିଛି। ଶ୍ରୋତାବନ୍ଧୁ, କଥାରେ କଥାରେ, ଗୀତରେ ଗୀତରେ ସମୟ ତ କେତେବେଳେ ସରିଆସିଲାଣି ଜମାରୁ ଜଣାପଡ଼ିଲାନି। ଖୋଳାଝରକା ପରିସରକୁ ଆମେ ଏଇଠି ରଖୁଛୁ। କାର୍ଯ୍ୟକ୍ରମ ସମ୍ପର୍କରେ କାର୍ଯ୍ୟକ୍ରମ ଖୋଳାଝରକାକୁ ନେଇ ଚିଠି ଖଣ୍ଡେ ନିଶ୍ଚୟ ଦେବେ ଶ୍ରୋତାବନ୍ଧୁ। ଆଜିର ଉପସ୍ଥାପନାରେ ମୁଁ ଥିଲି ଆପଣମାନଙ୍କ ପ୍ରିୟ ଉପସ୍ଥାପକ ଆଲୋକ କୁମାର ସାହୁ। ଶ୍ରୋତାବନ୍ଧୁ, ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି, ଚିଠି ପାଇଛୁ ମାର୍ପତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା କଳାହାଣ୍ଡି। ପିନ୍ ନମ୍ବରଟି ହେଉଛି 7660001। ଆପଣ ଆମକୁ ହ୍ୱାଟ୍ସଆପ୍ ଜରିଆରେ ଚିଠି ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ପୁଣି ଥରେ କହି ରଖୁଛି 8895994143। ରହୁଛି ଆଜିର ଉପସ୍ଥାପନାରେ ମୁଁ ଥିଲି ଆଲୋକ। ନମସ୍କାର।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକ ଆକାଶବାଣୀ ଭବାନୀପାଟଣା। ସମୟ ଦିନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିନେବା ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ, ସୁଗମ ସଙ୍ଗୀତ। ଦିନ 12:30 ଶିଳ୍ପୀ ଗୁରୁପ୍ରସାଦ ପାଢ଼ୀ, ଉପେନ୍ଦ୍ର କୁମାର ମିଶ୍ର, ମୋନାଲିସା ପଣ୍ଡା, ପ୍ରଣବ କିଶୋର ପଟ୍ଟନାୟକ, ଧୀରଜ ମହାନ୍ତି ଓ ରବୀନ୍ଦ୍ର କୁମାର ପଣ୍ଡା। ଚାଷର କଥା ଶୁଣିପାରିବେ ଦିନ 1:10। 1:20 ପ୍ରଚାର କରିବ କାର୍ଯ୍ୟକ୍ରମ ଶକ୍ତି ରୂପା। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ଦିନ 2:45। ଶ୍ରୋତାବନ୍ଧୁ, ଏହା ଥିଲା ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଦିନ 12:00। ସେତେବେଳେ ଯାଇ ବିଦାୟ ନେଉଛୁ।

ଏଥର ଶୁଣନ୍ତୁ କଥାଚିତ୍ର କଭି କଭିରୁ। ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଗୀତ ସାହିର, ସଙ୍ଗୀତ ଖୈବମ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଲତା ମଙ୍ଗେସ୍କରଙ୍କ କଣ୍ଠରେ ଗୀତ ଆନନ୍ଦ ବକ୍ସି, ସଙ୍ଗୀତ ଶିବ ହରି, କଥାଚିତ୍ର ଚାନ୍ଦିନୀ।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀ ପାଟଣା, ଏଥର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମେ ଗାଇଛନ୍ତି ଗୁପ୍ତ ପ୍ରସାଦ ପାଢ଼ୀ, ଗୀତିକାର ହେଲେ କିଶୋର ଚନ୍ଦ୍ର ନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ପ୍ରଣବ କିଶୋର ପଟ୍ଟନାୟକଙ୍କ କଣ୍ଠରେ। ଗୀତିକାର ହେଲେ ନରସିଂହ ମହାପାତ୍ର।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପ ସମୟ ମଧ୍ୟରେ।

0: Investigated by the Central Bureau of Investigation, CBI, the accused were produced before the Rouse Avenue Court through video conferencing on the expiry of their earlier judicial custody. The CBI has so far arrested 13 accused in the case and is investigating an alleged network involved in procuring and circulating NETUG question papers. Congress President Mallikarjun Kharge today took oath as a member of the Rajya Sabha at the Parliament House in New Delhi. Vice President and Rajya Sabha Chairman C.P. Radhakrishnan administered the oath to Mr. Kharge, who got re-elected to the upper house from Karnataka. The house-to-house distribution of electoral enumeration forms to voters in the National Capital Territory of Delhi will begin tomorrow. Chief Electoral Officer of Delhi, Ashok Kumar, announced this while briefing the media in New Delhi today. He said booth-level officers will visit every household from tomorrow till the 29th of next month to distribute the enumeration forms and collect the duly filled applications from eligible electors. In Assam, fears of a major flood have intensified in Dhemaji district following reports of a temporary blockage in the upstream course of the Gai Nadi in the hills of Arunachal Pradesh. The obstruction is believed to have been caused by a massive landslide triggered by days of heavy rainfall in the region. The Dhemaji district administration has issued an urgent public advisory and warned that the blockage could trigger a sudden flash flood. In the FIFA World Cup, Canada beat South Africa 1-0 in the first knockout match at Los Angeles in the United States. And with that, we end this news bulletin.
1: Akashvani Bhavani Patana Krushivittika Karyakrama Chasar Katha.
2: ଏନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ସାରୁ, ବାଇଗନ୍, ଲେମ୍ବୁ, ଲେସୁନ୍, ମୂଲା ଆରୁ ଲଇନି, ତ ଏସବୁ ଚାଷ କରବାର ଭିତରେ କିଛି ଏନ୍ତା ବି ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ ତାଙ୍କର ସମିଆ ଦେଖିକରି ଇ କୁଲତ୍ ଡାଲ୍ ଚାଷ ବି କରିଥିସନ୍। ଇଟାର ଆର୍ ଗୋଟେ ନାଁ ହଉଛେ ହାର୍ସଗ୍ରାମ। ଇ ଭିତରେ ଥିବାର ଔଷଧୀୟ ଗୁଣମାନଙ୍କର କଥାକେ ଚିନ୍ତା କର୍ମା ବୋଇଲେ, ଇଟାକେ ଖାଇଲେ ଆମର ଶରୀରନେ କ୍ୟାଲସିୟମ, ପଟାସିୟମ ଇସବୁ ସ୍ତର ବଢ଼ବାର ସନେ ସନେ ଶରୀର ଭିତରେ ଥିବାର ଟକ୍ସିନ, ଶରୀର ଭିତରେ ତିଆରି ହେବାର ବିଷକେ ଇଟା ବାହାର କରିଥିସି, ଆରୁ ଶରୀରର ଚର୍ବିକେ କମାବାର ନେ ବି ଇଟା ବେଶୀ ସାହାଯ୍ୟ କରସି। ହେନ୍ତା ଯଦି ଦେଖମା ବୋଇଲେ ଇ କୁଲତ୍ ଡାଲ୍ ବୋଲିକରି ଯେନ୍ ଆମେ କହୁଛୁ, ଏଟା ଦକ୍ଷିଣ ଭାରତର ଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ଫସଲ। ଇଟାକେ ଡାଲ୍ ହିପାସେ ବ୍ୟବହାର କରବାର ସନେ ସନେ ରସମ ତିଆରି କରବାର ଲାଗତି, ଆରୁ ଗାଏ ଗୋରୁ ମାନଙ୍କର ଖାଦ୍ୟ ହିପାସେ ବି ଇଟାକେ ବ୍ୟବହାର କରାଯାଇସି। ଚାଷୀ ଦାଦାମାନେ ଇଟାକେ ସବୁ ସାର ହିପାସେ ଇଟାକେ ବ୍ୟବହାର କରିପାରବେ। ସାଧା ହିପାସେ ଦେଖମା ବୋଇଲେ ଯେନ୍ ସମୟାନେ କି ଚାଷୀ ଦାଦାମାନେ ବର୍ଷା ଅଭାବନୁ ଅନ୍ୟ କେନ୍ସି ଫସଲ ଯେତେବେଳେ ନେଇ ବୁନି ପାରନ୍, ସେନ୍ତା ସମୟାନେ ଆମର ଚାଷୀ ଦାଦାମାନେ ଇ କୁଲତ୍ ଚାଷକେ କରିପାରବେ। ଇଟାକେ ଲେମ୍ବୁ ବଗିଚାର ଖାଲି ଜାଗା ମାନକେ ଦେଖିକରି ଇ ଚାଷ କରାଯାଇ ପାରବା। ଇ ଡାଲି ଜାତୀୟ ଶସ୍ୟନେ ଅଧିକା ମାତ୍ରାନେ ଭିଟାମିନ ଆରୁ ପ୍ରୋଟିନ୍ ବି ଭରି ରହିଛେ। ଇ ଡାଲ ଶରୀର ଲାଗି ବେଶୀ ଉପକାରୀ। ଆମର ରାଜ୍ୟର ଚାଷୀ ଦାଦାମାନେ ବି ଇ କୁଲତ୍ ଡାଲ ଚାଷ କରୁଛନ୍। ଇଟାକେ ବେଶୀ କରି କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତାମିଲନାଡୁ, ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତରାଞ୍ଚଳ ଆରୁ ହିମାଚଳ ପ୍ରଦେଶର ପାହାଡ଼ିଆ ଅଞ୍ଚଳ ନେ ଇ ଚାଷ କରାଯାଇସି। ଏବେ ଦେଖମା ଇ ଚାଷ ଲାଗି କେନ୍ତା ଜଳବାୟୁ ଦରକାର ହେସି, ଇ କଥା ଗୋଟେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଜାଣବାକେ ପଡ଼ବା। କୁଲତ୍ ଗୋଟେ ମର୍ଡିକେ ବେଶୀ କରି ପ୍ରତିରୋଧ କରିପାରିଲା ଭଳିଆ ଫସଲ ଗୋଟେ। ଇଟାକେ ବୃଦ୍ଧି କରବାର ଲାଗି ମଧ୍ୟମ ଉଷ୍ମ ଶୁଷ୍କ ଜଳବାୟୁର ଆବଶ୍ୟକତା ହେଇଥିସି। ଥଣ୍ଡା ଆରୁ ଆର୍ଦ୍ର ଜଳବାୟୁ ରହିବା ବୋଇଲେ ଅଧିକା ଉଚ୍ଚା ଜାଗାନେ ଇଟା ଭଲ କରି ନେଇ ବଢ଼ିପାରେ। ସମୁଦ୍ର ପତନ ଠାନୁ 1000 meter ଉଚ୍ଚତା ପତକେ ଇ କୁଲତ୍ ଚାଷ କରାଯାଇ ପାରବା। ଇଟାର ବୃଦ୍ଧି ଲାଗି 25-30 degrees Celsius ତାପମାତ୍ରା ଆରୁ 50-80 degrees ଭିତରେ ଆପେକ୍ଷିକ ଆର୍ଦ୍ରତା ରହିବା ବୋଇଲେ ଇଟା ସବୁଠାନୁ ଭଲ। ଇଟା କୁଲତ୍ ଡାଲର ସଫଲ ଚାଷ ଲାଗି 800 millimeter ଗୋଟେ ଭଲ ବର୍ଷା ଏଥିର ଲାଗି ଯଥେଷ୍ଟ। ସେନ୍ତା ଏବେ କଥା ଆସୁଛେ ଇ ଚାଷ ଲାଗି କେନ୍ ଭଳିଆ ମାଇଟ ଆମେ ଚୟନ କର୍ମା, ଇ କଥା ଗୋଟେ ବି ଆମର ଚାଷୀ ଦାଦାମାନଙ୍କେ ନିହାତି ଜାଣବାକେ ପଡ଼ବା। ଦକ୍ଷିଣ ଭାରତ ନେ ଇଟାକେ ସାଧାରଣ ଲାଟେରାଇଟ ମାଇଟ ନେ ଇଟାକେ ଚାଷ କରାଯାଇସି। ଇ ଫସଲ କେ ହାଲକା ମାଇଟ ଠାନୁ ଆରମ୍ଭ କରି ଓଜନ ଥିବାର ମାଇଟ ଆରୁ ଭିନ୍ନ ଭିନ୍ନ ପ୍ରକାରର ମାଇଟ ନେ ବି ଇଟାକେ ଆମର ଚାଷୀ ଦାଦାମାନେ ଚାଷ କରିପାରବେ। ଯେନ୍ ମାଇଟ ନେ କି ଖାର ଅଂଶ କମ ଥିବା, ଜମି ପ୍ରସ୍ତୁତି ଲାଗି ଖାର

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ପାଟଣା ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ପୂର୍ବରୁ ଶୁଣି ନିଅନ୍ତୁ ଏହି ବିଜ୍ଞାପନ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: କମ୍ ସୁଧରେ ଲୋନ୍ ଦରକାର, ତାବି ଆପ୍ରେ ବାହା
6: ଅଜଣା ଆପ୍ଠାରୁ ଦୂରେଇ ରୁହନ୍ତୁ।
7: ଆର୍‌ବିଆଇ କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
8: ବଡ଼ ବୋହୁ, ଏଇଟା ତୁମ ନାଁରେ।
9: ଏତେ ଜଲ୍ଦି କ'ଣ ପାଇଁ?
8: ଆରେ ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
9: କିନ୍ତୁ ଜେଜେ ମା, ତୁମ ନାଁରେ
10: ସବୁ କିଛି, ମୋ ବ୍ୟାଙ୍କ ଲକର ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
8: ଶୁଭ ଶୁଭ କୁହ କ'ଣ?
10: ଆର୍‌ବିଆଇ କହେ,
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ସ୍ନାନ ହଁ ସ୍ନାନ ତାହା ପୁଣି ସାଧାରଣ ନୁହେଁ, ଅପୂର୍ବ, ଅସାଧାରଣ, ଦିବ୍ୟ, ପବିତ୍ର ମହାସ୍ନାନ। ଜଗତର ଅଧୀଶ୍ୱର ପୁଣି ବଡ ଭାଇ ବଳଭଦ୍ରଙ୍କ ସହ ଦେବୀ ସୁଭଦ୍ରାଙ୍କର ମହାସ୍ନାନର ମହାତ୍ମ୍ୟ ବର୍ଣ୍ଣନା କରି ପହଞ୍ଚିଛି ଆମର ଶକ୍ତିରୂପା କାର୍ଯ୍ୟକ୍ରମ। ସଂକ୍ଷେପରେ ହେଉ ପଛକେ ଭକ୍ତିଭାବରେ ଆପ୍ଲାବିତ କରିବା ପାଇଁ ଆଉ ସମସ୍ତଙ୍କୁ ଦେବସ୍ନାନ ପୂର୍ଣ୍ଣିମାର ମହାତ୍ମ୍ୟ ବୁଝାଇବା ପାଇଁ ଆପଣଙ୍କ ସାମ୍ନାରେ ପୁଣି ଆଜିର ଉପସ୍ଥାପନାରେ ମୁଁ ପଙ୍କଜିନୀ ଗୁରୁ। ନମସ୍କାର, ଜୟ ଜଗନ୍ନାଥ।

ଭଉଣୀମାନେ ଶ୍ରୀ ଜଗନ୍ନାଥଙ୍କୁ ସମସ୍ତେ ମାନେ ଆମେ ସମସ୍ତେ ଓଡ଼ିଆ ନିଜର କୋଠିଆ ଦେବତା ରୂପରେ ପୂଜା କରୁ, ଭକ୍ତି ଅର୍ଘ୍ୟ ଅର୍ପଣ କରୁ, ତାଙ୍କୁ ସାଥୀ ସଖା ସହୋଦର ଏପରିକି ପିତା ମାତା ରୂପରେ ଗ୍ରହଣ କରୁ ମଧ୍ୟ। ସେଇ ପତିତ ପାବନ ଦୀନବନ୍ଧୁ ଶ୍ରୀ ଜଗନ୍ନାଥ ଆଜିଠାରୁ ନିଜକୁ ପ୍ରସ୍ତୁତ କରୁଛନ୍ତି ଆମକୁ ଦିବ୍ୟ ଦର୍ଶନ ଦବା ପାଇଁ। ଆଉ ତାଙ୍କର ନବଯୌବନ ଦର୍ଶନ କେଡ଼େ ଭାଗ୍ୟର କଥା କହିଲେ, ତାଙ୍କର ଅପରୂପ ଅତୁଲ୍ୟ ନବଯୌବନ ଦର୍ଶନ କରିବା ପାଇଁ ଆମେ ସମସ୍ତେ ବ୍ୟାକୁଳ, ନୟନ ଆମର ବ୍ୟାକୁଳ।

ଠାକୁରଙ୍କର ପ୍ରତିଟି ଅବସର ଅନନ୍ୟ। ଆପଣମାନେ ତ ଜାଣନ୍ତି ଆମର ଓଡ଼ିଆଙ୍କର ବାର ମାସରେ ତେର ପର୍ବ ପାଳିତ ହୁଏ, ଆଉ ତାରି ମୂଳରେ ଥାନ୍ତି ସେଇ ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ। ସେ ଏତେ ଦୁଃଖ ବୁଝନ୍ତି ଯେ ପଲକ ପଡ଼େ ନାହିଁ ତାଙ୍କର। ତାଙ୍କୁ ଯେଉଁ ରୂପରେ, ଯେଉଁଭଳି ଭାବରେ, ଯେଉଁ ପରିସ୍ଥିତିରେ ଡାକିଦେଲେ ପାତର ଅନ୍ତର ନ କରି ଦୁଃଖ ଲାଘବ କରିଥାନ୍ତି। ଏମିତିକା ସେ କାଳିଆ ଠାକୁର ମନର କଥା ଆପେ ବୁଝିଯାଆନ୍ତି। ତାଙ୍କର ବଡ଼ ଭାଇ ବଡ଼ଭଦ୍ରଙ୍କ ପ୍ରତି ତାଙ୍କର କୃତଜ୍ଞତା, ପୁଣି ଭଉଣୀ ସୁଭଦ୍ରାଙ୍କ ପ୍ରତି ଅତିଶୟ ବାତ୍ସଲ୍ୟ, ସ୍ନେହ, ମମତା, ମୂଲ୍ୟବାନ ଶିକ୍ଷା ଆମ ଭଳି ଅବୋଧ, ଅଜ୍ଞାନ, ଅହଙ୍କାରୀ ମନୁଷ୍ୟମାନଙ୍କ ପାଇଁ ତାଙ୍କର ପ୍ରତିଟି ଅବସର ଦେଇଥାଏ ଶିକ୍ଷା, ଅତୁଟ ସ୍ନେହର, ବାତ୍ସଲ୍ୟର।

ଆଜି ଦେବସ୍ନାନ ପୂର୍ଣ୍ଣିମା ଆମ ସଂସ୍କୃତିର ଏକ ମହାନ ଏବଂ ପବିତ୍ର ପର୍ବ। ଏହି ପବିତ୍ର ଦିନରେ ଚାରି ଦିଅଙ୍କର ସ୍ନାନବେଦୀ ଉପରେ ବିରାଜମାନ ହୋଇ 108 ଗରା ସୁବାସିତ ଜଳରେ ମହାସ୍ନାନ କରିଥାନ୍ତି। ଏହି ଦିବ୍ୟ ସ୍ନାନ ଦର୍ଶନ କେଡ଼ି ମନୋରମ, କେତେ ଦୁର୍ଲଭ କହିଲେ। ଏହି ଦିବ୍ୟ ସ୍ନାନକୁ ମହାପ୍ରଭୁଙ୍କର ପ୍ରକଟ ଜନ୍ମୋତ୍ସବ ବୋଲି ମଧ୍ୟ କୁହାଯାଏ। ଯେତେବେଳେ ମହାପ୍ରଭୁଙ୍କର ଲୀଳାଖେଳାର କଥା ଉଠିଛି, ତାହେଲେ ତ ନିଶ୍ଚୟ ସଭିଙ୍କ ମନରେ ଉତ୍କଣ୍ଠା ଯେ ଏ ସମ୍ପର୍କରେ ଆଉ କିଛି ପୌରାଣିକ ବିଷୟ ଅଛି କି। ନିଶ୍ଚୟ ଅଛି। ପୁରାଣ ଅନୁସାରେ ମାଳବ ଦେଶର ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳମାଧବଙ୍କ ଦର୍ଶନ କରିବା ପାଇଁ ବହୁ ତପସ୍ୟା କରିଥିଲେ। ଭଗବାନ ବିଷ୍ଣୁଙ୍କ ଆଦେଶରେ ସମୁଦ୍ରରୁ ଭାସି ଆସିଥିବା ଦାରୁ ବା ପବିତ୍ର କାଠ ଦ୍ୱାରା ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ

ସୁଭଦ୍ରାଙ୍କ ବିଗ୍ରହ ନିର୍ମାଣ ହୋଇଥିଲା। ସେହି ବିଗ୍ରହମାନଙ୍କର ପ୍ରଥମ ଅଭିଷେକ ଜ୍ୟେଷ୍ଠ ପୂର୍ଣ୍ଣିମାରେ ହୋଇଥିଲା। ସେହି ସ୍ମୃତିରେ ଆଜି ପର୍ଯ୍ୟନ୍ତ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଆସୁଛି।

ଆପଣ ମାନେ ଜାଣିଥାଇ ପାରନ୍ତି ଯେ ସ୍ନାନ ପୂର୍ଣ୍ଣିମାର କିଛି ଦିନ ପୂର୍ବରୁ ବିଭିନ୍ନ ସେବାୟତମାନେ ସ୍ନାନ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି। ଶ୍ରୀମନ୍ଦିର ପରିସରରେ ଥିବା ସୁନା କୂଅରୁ 108 ଘଟ ଜଳ ସଂଗ୍ରହ କରାଯାଏ। ଏହି କୂଅର ଜଳ ସାଧାରଣ ସମୟରେ ବ୍ୟବହୃତ ହୁଏ ନାହିଁ, କେବଳ ସ୍ନାନ ପୂର୍ଣ୍ଣିମା ପାଇଁ ଏହାର ଜଳ କଢ଼ା ଯାଇଥାଏ। ଏହି ଜଳରେ ଚନ୍ଦନ, କର୍ପୂର, ଅଗୁରୁ, କେଶର ଏମିତି ଅନେକ ସୁଗନ୍ଧିତ ଦ୍ରବ୍ୟର ମିଶ୍ରଣ କରାଯାଏ। ଠାକୁରମାନଙ୍କର ଏକାଥରକେ 108 ଗରା ଜଳରେ ସ୍ନାନ କରିବା ପରେ ଅସୁସ୍ଥ ହୋଇଥିବାର ଲୀଳା ଆରମ୍ଭ ହୁଏ। ଆଉ ପ୍ରାୟ 15 ଦିନ ଅବସରରେ ଠାକୁରମାନେ ରହନ୍ତି, ଯେଉଁ ସମୟରେ କି ଭକ୍ତଗଣ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥାନ୍ତି ଏବଂ ଦୈତାପତି ସେବାୟତମାନେ ଠାକୁରଙ୍କ ସେବା କରନ୍ତି। ଏହି ଦେବସ୍ନାନ ପୂର୍ଣ୍ଣିମାର ଆଧ୍ୟାତ୍ମିକ ବାର୍ତ୍ତା ହେଉଛି ଶୁଦ୍ଧତା ଓ ପବିତ୍ରତାର ପ୍ରତୀକ। ଭଗବାନ ମଧ୍ୟ ଆମ ଭଳି ରୋଗ, ବିଶ୍ରାମ ଓ ସେବାର ଲୀଳା କରନ୍ତି। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ସ୍ଥାପନର ପ୍ରତୀକ ଏହି ଦେବସ୍ନାନ ପୂର୍ଣ୍ଣିମା। ତା ସଙ୍ଗେ ସଙ୍ଗେ ଠାକୁରମାନଙ୍କର ରଥଯାତ୍ରାର ଆଗମନର ସୂଚନା ମିଳେ ଏହି ସ୍ନାନ ପୂର୍ଣ୍ଣିମାରୁ।

ଆମର ଏହି ଦେବସ୍ନାନ ପୂର୍ଣ୍ଣିମା ସମ୍ପର୍କିତ ଶକ୍ତିରୂପା କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ସମୟ ଇସାରା କଲାଣି। ଆପଣମାନେ ଆପଣଙ୍କର ମତାମତ ଆମକୁ ପଠାଇ ଦିଅନ୍ତୁ ଆମର ହ୍ୱାଟ୍ସଆପ୍ ନମ୍ବରରେ। ସେହି ନମ୍ବରଟି ହେଉଛି 8895994143। ଆଜି ପାଇଁ ରହୁଛି ବିଦାୟ ଦିଅନ୍ତୁ ପଙ୍କଜିନୀ ଗୁରୁକୁ। ନମସ୍କାର।

ପ୍ରଚାର କଲୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ ପ୍ରସାରଣ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ଶୁଣିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ, ଶେଷରେ ଶୁଣିବେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

আকাশবাণী। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ଆଜି ବୀରତ୍ୱ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସେସେଲ୍ସ ଗସ୍ତର ତୃତୀୟ ଦିନରେ ପ୍ରବାସୀ ଭାରତୀୟଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ମିଳିଥିବା ଦାନ ଅନିୟମିତତା ଅଭିଯୋଗରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ। ଏବଂ ପୁରୀ ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହେଉଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ନୀତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2026ର ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କରିବେ। ଅପରାହ୍ନରେ ରାଷ୍ଟ୍ରପତି ପ୍ରତିରକ୍ଷା ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଲିସ୍ର କର୍ମଚାରୀମାନଙ୍କୁ ବୀରତ୍ୱ ପୁରସ୍କାରରେ ସମ୍ମାନିତ କରିବେ। ସଶସ୍ତ ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାର କର୍ମଚାରୀମାନଙ୍କ ଅସାଧାରଣ ସାହସିକତା ଓ ବୀରତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ୱୀକୃତି ଦେବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ। ଏହି ପୁରସ୍କାର ଜମ୍ମୁ କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଏବଂ ଦେଶର ସୀମାନ୍ତ ଅଞ୍ଚଳରେ ଆତଙ୍କବାଦ, ବିଦ୍ରୋହ ଓ ଶତ୍ରୁପକ୍ଷ ବିରୁଦ୍ଧରେ ଭାରତର ନିରନ୍ତର ସଂଗ୍ରାମକୁ ପ୍ରତିଫଳିତ କରିବା ସହିତ ବିମାନ ଚଳାଚଳ, ସାମୁଦ୍ରିକ ଅଭିଯାନ ଏବଂ ମାନବିକ ସହାୟତା କାର୍ଯ୍ୟରେ ପ୍ରଦର୍ଶିତ ଅସାଧାରଣ ସାହସକୁ ମଧ୍ୟ ସମ୍ମାନିତ କରିଥାଏ। ଚଳିତ ମାସ 8 ତାରିଖରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରତିରକ୍ଷା ଅଳଙ୍କରଣ ସମାରୋହର ପ୍ରଥମ ପର୍ଯ୍ୟାୟରେ ବୀରତ୍ୱ ପୁରସ୍କାର ପ୍ରଦାନ କରିଥିଲେ। ସେସେଲ୍ସ ଗସ୍ତର ତୃତୀୟ ଦିନରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିକ୍ଟୋରିଆ ସ୍ଥିତ ନବଶକ୍ତି ବିନୟଗର ମନ୍ଦିର ପରିଦର୍ଶନ କରିଛନ୍ତି। ଶ୍ରୀ ମୋଦି ସେଠାରେ ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ପିସ୍ ପାର୍କ ଗସ୍ତ କରି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ଶ୍ରୀ ମୋଦି ସେସେଲ୍ସର ସ୍ୱାଧୀନତାର 50ତମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଜାତୀୟ ଦିବସ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ସେସେଲ୍ସର ରାଷ୍ଟ୍ରପତି ପାଟ୍ରିକ୍ ହର୍ମିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରିବେଶ ସଂରକ୍ଷଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ନେତୃତ୍ୱ ପାଇଁ ସର୍ବୋଚ୍ଚ ସମ୍ମାନ ଗାର୍ଡିଆନ୍ ଅଫ୍ ଦ ବ୍ଲୁ ହରାଇଜନ୍ ସେସେଲ୍ସ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ସେଠାକାର ଜାତୀୟ ସଭାରେ ଉଦ୍ବୋଧନ ଦେଇ ଭାରତ ଓ ସେସେଲ୍ସ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ। ସରକାର 2026 ଜନବିଶ୍ୱାସ ଆଇନ ଅଧୀନରେ ଇମ୍ପ୍ରୁଭ୍ମେଣ୍ଟ ନୋଟିସ୍ ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ଏହି ପ୍ରକ୍ରିୟା ଅଧୀନରେ ପ୍ରଥମ ଥର ପାଇଁ ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ଦଣ୍ଡବିଧାନ କରିବା ପୂର୍ବରୁ ତ୍ରୁଟି ସୁଧାରିବା ଲାଗି ସୁଯୋଗ ଦିଆଯିବ। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ୟବସାୟ କରିବାର ସହଜତା ବୃଦ୍ଧି, ସ୍ୱେଚ୍ଛାକୃତ ଭାବେ ନିୟମ ପାଳନ ଲାଗି ଉତ୍ସାହିତ କରିବା, ଆବଶ୍ୟକ ନଥିବା କ୍ଷେତ୍ରରେ ମାମଲା ସଂଖ୍ୟା ହ୍ରାସ କରିବା ଏବଂ ବିଶ୍ୱାସ ଭିତ୍ତିକ ନିୟାମକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକ୍ରିୟା ସହାୟକ ହେବ। ନୂତନ ବ୍ୟବସ୍ଥା ଅନୁଯାୟୀ ଆଇନଗତ ଭାବେ ମାପ ବିଜ୍ଞାନ ଅଧିକାରୀ ବା ମେଟ୍ରୋଲୋଜି ଅଫିସର ପ୍ରଥମ ଥର ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟବସାୟିକ ସଂସ୍ଥାକୁ ଇମ୍ପ୍ରୁଭ୍ମେଣ୍ଟ ନୋଟିସ୍ ଜାରି କରି ତ୍ରୁଟି ସୁଧାରିବା ପାଇଁ ସମୟ ଦେଇପାରିବେ। ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ରୁଟି ସୁଧାରିବା କାର୍ଯ୍ୟ ପରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଓ ମକଦ୍ଦମାରୁ ରକ୍ଷା ମିଳିପାରିବ। ତେବେ ନୋଟିସ୍ ପାଳନ ନ କରିବା, ବାରମ୍ବାର ନିୟମ ଉଲ୍ଲଙ୍ଘନ କରିବା, ଜାଲିଆତି ଓ ଉପଭୋକ୍ତାଙ୍କ ସ୍ୱାର୍ଥ ପ୍ରଭାବିତ କରୁଥିବା ଅନ୍ୟାନ୍ୟ କାର୍ଯ୍ୟ ବିରୋଧରେ ମାପ ବିଜ୍ଞାନ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ମିଳିଥିବା ଦାନରେ ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ ଏବଂ ଫରେନ୍ସିକ୍ ଅଡିଟ୍ ପାଇଁ ଅଦାଲତଙ୍କ ତତ୍ତ୍ୱାବଧାନରେ କରିବାକୁ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଜରୁରୀ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଆଜି ମନା କରିଛନ୍ତି। ବିଚାରପତି ଜଷ୍ଟିସ୍ ଏମ୍ଏମ୍ ସୁନ୍ଦରେଶ ଏବଂ ସିଲ୍ ନାଗୁଙ୍କ ଖଣ୍ଡପୀଠ ଏହି ମାମଲାରେ ଜରୁରୀ ଶୁଣାଣିର

ତ୍ରୁଟି ସୁଧାରିବା ପାଇଁ ସମୟ ଦେଇପାରିବେ। ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ରୁଟି ସୁଧାରିବା କାର୍ଯ୍ୟ ପରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଓ ମକଦ୍ଦମାରୁ ରକ୍ଷା ମିଳିପାରିବ। ତେବେ ନୋଟିସ୍ ପାଳନ ନ କରିବା, ବାରମ୍ବାର ନିୟମ ଉଲ୍ଲଂଘନ କରିବା, ଜାଲିଆତି ଓ ଉପଭୋକ୍ତାଙ୍କ ସ୍ୱାର୍ଥ ପ୍ରଭାବିତ କରୁଥିବା ଅନ୍ୟାନ୍ୟ କାର୍ଯ୍ୟ ବିରୋଧରେ ମାପ ବିଜ୍ଞାନ ଆଇନ ଅନୁଯାୟୀ କଠୋର ପଦକ୍ଷେପ ଗ୍ରହଣ କରାଯିବ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ମିଳିଥିବା ଦାନରେ ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ ଏବଂ ଫରେନ୍ସିକ୍ ଅଡିଟ୍ ପାଇଁ ଅଦାଲତଙ୍କ ତତ୍ତ୍ୱାବଧାନରେ କରିବାକୁ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାର ଜରୁରୀ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଆଜି ମନା କରିଛନ୍ତି। ବିଚାରପତି ଜଷ୍ଟିସ୍ ଏମ୍ଏମ୍ ସୁନ୍ଦରେଶ ଏବଂ ସିଲ୍ ନାଗୁଙ୍କ ଖଣ୍ଡପୀଠ ଏହି ମାମଲାରେ ଜରୁରୀ ଶୁଣାଣିର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇବା ସହ ଗ୍ରୀଷ୍ମକାଳୀନ ଅବକାଶ ପରେ ନ୍ୟାୟାଳୟ ପୁନଃ ଖୋଲିବା ପରେ ଏହି ଆବେଦନର ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଗିରଫ ହୋଇଥିବା 10 ଜଣ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତ ସମୟସୀମା ଆସନ୍ତା ମାସ 11 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏହି ମାମଲାର ତଦନ୍ତ କରୁଥିବାବେଳେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଏହି ସମୟସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ଗତ 15 ତାରିଖରେ ରାଉଜ ଆଭିନ୍ୟୁ କୋର୍ଟ ଅଭିଯୁକ୍ତମାନଙ୍କ ନ୍ୟାୟିକ ହେପାଜତ ସମୟସୀମା ଆଜି ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ସୂଚନା ଅନୁଯାୟୀ ଏହି ମାମଲାରେ ସିବିଆଇ ଏପର୍ଯ୍ୟନ୍ତ 13 ଜଣଙ୍କୁ ଗିରଫ କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଜି ସଂସଦ ଭବନରେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଶ୍ରୀ ଖଡ୍ଗେଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ସୂଚନାଯୋଗ୍ୟ, ଶ୍ରୀ ଖଡ୍ଗେ କର୍ଣ୍ଣାଟକରୁ ରାଜ୍ୟସଭାକୁ ପୁନଃ ନିର୍ବାଚିତ ହୋଇଛନ୍ତି। ଆଜିର ଶପଥପାଠ ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ, ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ପ୍ରମୁଖ ଉପସ୍ଥିତ ଥିଲେ। ଆସାମର ଧେମାଜି ଜିଲ୍ଲାରେ ବଡ଼ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି। ଅରୁଣାଚଳ ପ୍ରଦେଶର ପାହାଡ଼ିଆ ଅଞ୍ଚଳରେ ଗାଈ ନଦୀର ଉପରମୁଣ୍ଡରେ ଜଳ ପ୍ରବାହ ଅସ୍ଥାୟୀ ଭାବେ ଅବରୋଧ ହୋଇଥିବା ଜଣାପଡ଼ିବା ପରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଏକ ବିରାଟ ଭୂସ୍ଖଳନ ଫଳରେ ନଦୀର ପ୍ରବାହ ବାଧାପ୍ରାପ୍ତ ହୋଇଥିବା ଅନୁମାନ କରାଯାଉଛି। ଧେମାଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ସତର୍କ ସୂଚନା ଜାରି କରାଯାଇଛି। ନଦୀରେ ଜମି ରହିଥିବା ପାଣି ହଠାତ୍ ତଳମୁଣ୍ଡକୁ ପ୍ରବାହିତ ହେଲେ ଆକସ୍ମିକ ବନ୍ୟା ସୃଷ୍ଟି ହୋଇପାରେ ବୋଲି ପ୍ରଶାସନ ସତର୍କ କରିଛି। ବିଶେଷକରି ନଦୀ କୂଳ, ଛୋଟ ନଦୀ ଓ ନାଳ ନିକଟବର୍ତ୍ତୀ ଅଞ୍ଚଳ, ଜଳାଶୟ, ବନ୍ଧ ଏବଂ ନିମ୍ନ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଲୋକମାନଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପରାମର୍ଶ ଅନୁସରଣ କରିବା, ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବା ଏବଂ ଆବଶ୍ୟକ ପଡ଼ିଲେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବା ପାଇଁ ପ୍ରସ୍ତୁତ ରହିବାକୁ ଅନୁରୋଧ କରିଛି। ଅନ୍ୟପକ୍ଷରେ ପାହାଡ଼ିଆ ଅଞ୍ଚଳରୁ ଆସୁଥିବା ପ୍ରବଳ ବର୍ଷା ଜଳ ଯୋଗୁଁ ଜିଲ୍ଲାର ଜୋନାଇ ଉପମହକୁମାର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟାଜଳ ଜାତୀୟ ରାଜପଥ 515 ଉପରେ ପ୍ରବାହିତ ହେଉଥିବାରୁ ଯାନ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା କହିଛନ୍ତି ତାଙ୍କ ବିରୋଧରେ ଚାଲିଥିବା ମାମଲା, ମୃତ୍ୟୁଦଣ୍ଡ ରାୟ ଏବଂ ଆୱାମି ଲିଗ୍ର ରାଜନୈତିକ କାର୍ଯ୍ୟକଳାପ ଉପରେ ନିଷେଧାଜ୍ଞା ସତ୍ତ୍ୱେ ସେ ଚଳିତ ବର୍ଷ ଶେଷ ସୁଦ୍ଧା ବାଂଲାଦେଶ ପ୍ରତ୍ୟାବର୍ତ୍ତନ କରିବେ। ଏକ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଶେଖ୍ ହାସିନା ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାଗୁଡ଼ିକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନର ବାଂଲାଦେଶ ସରକାର ନ୍ୟାୟିକ ବ୍ୟବସ୍ଥାକୁ ବ୍ୟବହାର କରି ଆୱାମୀ ଲିଗ୍କୁ ବାଂଲାଦେଶରୁ ହଟାଇବାକୁ ଉଦ୍ୟମ କରୁଛନ୍ତି। ଆୱାମୀ ଲିଗ୍ର କାର୍ଯ୍ୟକଳାପ ଉପରେ ଦେଶବ୍ୟାପୀ ନିଷେଧାଜ୍ଞା ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦଳ ତାହାର 77ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାବେଳେ ଶେଖ୍ ହାସିନା ଏହି ମନ୍ତବ୍ୟ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସେ କ୍ଷମତାରୁ ହଟିବା ପରେ ବାଂଲାଦେଶରେ ଗଣତନ୍ତ୍ର, ଆଇନର ଶାସନ ଏବଂ ସଂଖ୍ୟାଲଘୁଙ୍କ ଅଧିକାରର ଅବନତି ଘଟିଥିବାବେଳେ ଉଗ୍ରବାଦ ଓ ରାଜନୈତିକ ଅସହିଷ୍ଣୁତା ବୃଦ୍ଧି ପାଇଛି। ସେ କହିଛନ୍ତି ଧାର୍ମିକ ସଂଖ୍ୟାଲଘୁ ଏବଂ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ଉପରେ ଆକ୍ରମଣ ବୃଦ୍ଧି ପାଇଛି ଏବଂ ବାଂଲାଦେଶ ମୁକ୍ତିଯୁଦ୍ଧର ଆଦର୍ଶଠାରୁ ଦୂରେଇ ଯାଇଛି। ପୁରୀ ଶ୍ରୀକ୍ଷେତ୍ରରେ ସ୍ନାନ ମଣ୍ଡପ ଉପରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ରତ୍ନବେଦୀରୁ ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନ, ପରେ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଆସିଥିଲେ। ଏହାପରେ ଦେବୀ ସୁଭଦ୍ରା ଏବଂ ପ୍ରଭୁ ଜଗନ୍ନାଥ ସ୍ନାନବେଦୀକୁ ବିଜେ କରିଥିଲେ। ସ୍ନାନବେଦୀରେ ସୁନାକୂଅରୁ 108 ଗରା ସୁବାସିତ ଜଳ ଅଣାଯାଇ ଶ୍ରୀଜୀଉମାନଙ୍କ ସ୍ନାନ ନୀତି ଅନୁଷ୍ଠିତ ହେଉଛି। ସ୍ନାନବେଦୀ ଉପରେ ଠାକୁରଙ୍କର ହାତୀବେଶ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତି, ଦୁର୍ଲଭ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ 42 କୋଟି ଟଙ୍କାର ଶୁଦ୍ଧ ରିହାତିକୁ ସରକାରଙ୍କ ମଞ୍ଜୁରୀ। ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା। ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପରିସଂଖ୍ୟାନ ଦିବସ ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପ୍ରଧାନ ଦ୍ୱାଦଶ ଯାତ୍ରା ମଧ୍ୟରେ ଦେବସ୍ନାନ ପୂର୍ଣ୍ଣିମା ଅନ୍ୟତମ। ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣମୀ ତିଥିରେ ପୁରୀ ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଥାଏ। ପୂର୍ଣ୍ଣିମାର ଏହି ଦୁର୍ଲଭ ଅବସରରେ ସ୍ୱୟଂ ମହାପ୍ରଭୁ ଜନ୍ମଗ୍ରହଣ କରିଥିଲେ। ଆଜି ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଚାଲିଛି। ପବିତ୍ର ସ୍ନାନଯାତ୍ରା ସମ୍ପର୍କରେ ଶୁଣନ୍ତୁ ସ୍ୱତନ୍ତ୍ର ଉପସ୍ଥାପନା।
1: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ପୁରୀ ଶ୍ରୀମନ୍ଦିରରୁ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ

0: ନାନବିଧିକୁ ବିଜେ କରିଛନ୍ତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପରେ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଆସିଥିଲେ। ପରେ ଦେବୀ ସୁଭଦ୍ରା ଆସିବା ସହ ଶେଷରେ କୋଟି ଓଡ଼ିଆଙ୍କ ମୌଡ଼ମଣି ଶ୍ରୀଜଗନ୍ନାଥ ଚକାରେ ବିଜେ କରିଥିଲେ। ସୁନା କୂଅର 108 ଗରା ସୁବାସିତ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଉଛି। ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀଜୀଉମାନଙ୍କ ନୀତିକାନ୍ତି ବଡ଼ି ଭୋରରୁ ଆରମ୍ଭ ହୋଇଥିଲା। ସ୍ନାନବିଧି ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ଲାଗି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଲାଗି ରହିଛି। ସ୍ନାନ ପରେ ଶ୍ରୀଜୀଉମାନେ ଶ୍ରଦ୍ଧାଳୁଙ୍କୁ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେବେ। ସ୍ନାନଯାତ୍ରା ସମ୍ପର୍କରେ ପଣ୍ଡିତ ସୂର୍ଯ୍ୟନାରାୟଣ ରଥ ଶର୍ମା ପ୍ରତିକ୍ରିୟାରେ କହିଛନ୍ତି,
1: ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରୁ ଅନ୍ୟତମ ଯାତ୍ରା ସ୍ନାନ ଯାତ୍ରା। ଆଜିର ଦିବସରେ ମହାପ୍ରଭୁ ସ୍ନାନ କରିବେ। ପୂର୍ଣ୍ଣିମା ଦିନ ମହାପ୍ରଭୁ ସ୍ନାନ କରିବା ପାଇଁ ହିଁ ମହାପ୍ରଭୁ ଆଜି ସ୍ନାନ ବେଦି ଉତ୍ପନ୍ନ ପରେ ସହସ୍ର କୁମ୍ଭାଭିଷେକ ଜଳ ସୁନା କୁହରୁ ଜଳ ଉତ୍ତୋଳନ ହୋଇ ଆସିବ। ତଳୁଛ ପଟୁଆର ସହିତ ମହାପ୍ରଭୁଙ୍କର ସମ୍ମୁଖରେ ସହସ୍ର କୁମ୍ଭାଭିଷେକ ଜଳ ଆସି ବିରାଜ ଦ୍ୱାର ରଖାଯିବ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁରୀ ଗସ୍ତ କରି ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରୀ ମାଝି ସମସ୍ତଙ୍କ ସୁଖ ଶାନ୍ତି ପାଇଁ କାମନା କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚି ରଥଯାତ୍ରା ପାଇଁ ଚାଲିଥିବା ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ରଥ ମହାରଣାମାନଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଆବଶ୍ୟକତା ବିଷୟରେ ଜାଣିବା ସହିତ ରଥ ନିର୍ମାଣ କାର୍ଯ୍ୟକୁ ଅଧିକ ସୁରୁଖୁରୁ ଓ ସମୟାନୁସାରେ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ମହାପ୍ରଭୁଙ୍କ ପହଣ୍ଡି ଜଳ ଲାଗି ଓ ହାତୀ ବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ସେବାୟତ ଓ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି 79 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀ ବଡ଼ଦାଣ୍ଡ ଓ ସମ୍ପୂର୍ଣ୍ଣ ସହର ସିସିଟିଭି ସର୍ବେକ୍ଷଣ ମଧ୍ୟରେ ରଖାଯାଇଛି। ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ମହାର୍ଘ୍ୟ ଦିବ୍ୟ ଦର୍ଶନ ପାଇଁ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀଆ।
2: ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ଶ୍ରୀଜୀଉଙ୍କ ମନ୍ଦିରଗୁଡ଼ିକରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଉଛି। ବୌଦ୍ଧ ଜିଲ୍ଲାରେ ଥିବା ଶତାବ୍ଦୀ ପୁରାତନ ମନମୁଣ୍ଡା ଦଧିବାମନ ମନ୍ଦିର, ନାୟକପଡ଼ା ପାତାଳୀ ଶ୍ରୀକ୍ଷେତ୍ର, ଟିଡି କାକୋର ଶ୍ରୀ ପୁରୁଷୋତ୍ତମ ଦେବ ଜଗନ୍ନାଥ ମନ୍ଦିର ସମେତ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରମାନଙ୍କରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି। ରାୟଗଡ଼ା ଜିଲ୍ଲା ସଦର ମହକୁମା ଶ୍ରଦ୍ଧା ଶ୍ରୀକ୍ଷେତ୍ର ସମେତ ମୁନିଗୁଡ଼ା, ଗୁଣପୁର, ବିଷମକଟକ, କାଶୀପୁର ଆଦି ବିଭିନ୍ନ ଜଗନ୍ନାଥ ମନ୍ଦିରମାନଙ୍କରେ ଶ୍ରୀଜୀଉଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା ହୋଇଯାଇଛି। ଭଦ୍ରକ ଜିଲ୍ଲାରେ ପୁରାତନ ଷଡ଼ଙ୍ଗୀନଗର ଜଗନ୍ନାଥ ମନ୍ଦିର, ହରିବୋଲ କ୍ଷେତ୍ର କେଶପୁର ସମେତ 7ଟି ବ୍ଲକରେ ଥିବା ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ସମସ୍ତ ପୂଜାର୍ଚ୍ଚନା ସରିବା ପରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିରରେ ଭକ୍ତିମୟ ପରିବେଶ ମଧ୍ୟରେ ନୀତିକାନ୍ତି ସମ୍ପନ୍ନ ହୋଇଛି। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଆଜି ରାଜ୍ୟାଭିଷେକ ଦିବସ। 1435 ଖ୍ରୀଷ୍ଟାବ୍ଦ ଜୁନ୍ 29 ତାରିଖ ଅର୍ଥାତ୍ ଆଜିର ଦିନରେ ମହାରାଜାଙ୍କ ରାଜ୍ୟାଭିଷେକ ହେବା ସହିତ ତାଙ୍କୁ ଗଜପତି ଗୌଡ଼େଶ୍ୱର, ନବକୋଟି କର୍ଣ୍ଣାଟକ, କଳବର୍ଗେଶ୍ୱର ଉପାଧି ପ୍ରଦାନ କରାଯାଇଥିଲା। ସେ ନିଜକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଓ ଗଜପତି ଉପାଧିରେ ଭୂଷିତ କରିଥିଲେ। କପିଳେନ୍ଦ୍ର ଦେବ 1435 1465 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶାସନ କରିଥିଲେ। ମହାରାଜାଙ୍କ ରାଜ୍ୟାଭିଷେକ ଦିବସ ଉପଲକ୍ଷେ ଗଜପତି ଗୌରବ ଦିବସ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ଗଜପତି କପିଳେନ୍ଦ୍ର ଦେବ ଓଡ଼ିଆ ସ୍ୱାଭିମାନ, ବୀରତ୍ୱ ଓ ସୌର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ସାଂସ୍କୃତିକ ନବଜାଗରଣ ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟରେ ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ ସମବାୟ ବିଭାଗ ପକ୍ଷରୁ ସାରର ପୂର୍ବ ମହଜୁଦ ଯୋଜନାକୁ ସରକାର ମଞ୍ଜୁର କରିଛନ୍ତି। ଯୋଜନାରେ 5 ବର୍ଷରେ 42 କୋଟି ଟଙ୍କାର ଶୁଦ୍ଧ ରିହାତି ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷ ପାଇଁ 5 କୋଟି ଟଙ୍କା ଆବଣ୍ଟନ କରାଯାଇଛି। ପ୍ରାୟ 2700 ପ୍ରାଥମିକ କୃଷି ସମବାୟ ସମିତିକୁ ଏଥିରେ ସାମିଲ କରାଯିବ। ସମବାୟ ବିଭାଗର କମିଶନର ତଥା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ଥାୟୀ ଆର୍ଥିକ କମିଟିର ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ କ୍ୟାସ୍ କ୍ରେଡିଟ୍ ଋଣ ଉପରେ ଶତ ପ୍ରତିଶତ ସୁଧ ରିହାତି ସରକାର ପ୍ରଦାନ କରିବେ, ଫଳରେ ସମବାୟ ସମିତିଗୁଡ଼ିକର ସାରର ଅଗ୍ରିମ ମହଜୁଦ ପ୍ରକ୍ରିୟା ସମ୍ପୂର୍ଣ୍ଣ ସୁଧମୁକ୍ତ ହୋଇପାରିବ। ଡିଜିଟାଲ୍ ପେମେଣ୍ଟକୁ ପ୍ରୋହାହନ ଏବଂ ସାର ବିକ୍ରୟ ସମୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସରକାରଙ୍କ ପକ୍ଷରୁ କ୍ୟୁଆର୍ କୋଡ୍ ମାଧ୍ୟମରେ କାରବାର

ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟିର ତଦନ୍ତ କରାଯାଇ ଅବହେଳା କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଦ୍ୟାଳୟରେ ସଂଶୋଧିତ ବହିର ବଣ୍ଟନ ଜିଲ୍ଲା ଶିକ୍ଷା ଅଧିକାରୀ କିମ୍ବା ପ୍ରଧାନ ଶିକ୍ଷକଙ୍କ ଜରିଆରେ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ଜାତୀୟ ପରିସଂଖ୍ୟାନ ଦିବସ ଆଜି ପାଳନ କରାଯାଉଛି। ଜାତୀୟ ବିକାଶ ସମ୍ପର୍କିତ ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ପ୍ରତିବର୍ଷ ଜୁନ୍ ମାସ 29 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସ୍ଙ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟ ସରକାରଙ୍କ ବିକାଶର ଧାରା ଓଡ଼ିଶା ସାରା 2026 କାର୍ଯ୍ୟକ୍ରମର ତୃତୀୟ ତଥା ଉଦ୍ଯାପନୀ ଦିବସ ବୌଦ୍ଧ ଜିଲ୍ଲାରେ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଅନୁସୂଚିତ ଜାତି ଜନଜାତିଙ୍କ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ସରକାରୀ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ ସମ୍ପର୍କରେ କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ କୃଷକ ବଜାରରେ ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ମେକ୍ ଇନ୍ ବୌଦ୍ଧ ମେକ୍ ଫର୍ ଓଡ଼ିଶା ଆହ୍ୱାନକୁ ସଫଳ କରି ଜିଲ୍ଲାକୁ ଏକ ସମ୍ଭାବନାମୟ ଶିଳ୍ପକେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ରହିଛି ବୋଲି କହିଛନ୍ତି। ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମଝି ଘରିଆଣୀଙ୍କ ମନ୍ଦିରର ଦାନହୁଣ୍ଡି 5 ପରେ ଆଜି କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଛି। ଦାନବାକ୍ସରୁ ବାହାରିଥିବା ଟଙ୍କା ଗଣତି ଜାରି ରହିଛି। ଗତ ଜାନୁଆରୀ 19 ତାରିଖରୁ ମା'ଙ୍କ ହୁଣ୍ଡିରୁ 1,52,845 ଟଙ୍କା ସହ 30 ସୁନା 12 କେଜି 150 ରୂପା ସଂଗ୍ରହ ହୋଇଥିଲା। ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ପୁଲିସର କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ 9 ଦାନହୁଣ୍ଡି ଆଜି ସକାଳୁ ଖୋଲାଯାଇ ଗଣତି ଆରମ୍ଭ ହୋଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା 24 ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟରେ ବର୍ଷାର ପ୍ରଭାବରେ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ଗତ 24 ମଧ୍ୟରେ ବାଲେଶ୍ୱର ଜିଲ୍ଲାର ରାଜଘାଟରେ ସର୍ବାଧିକ 92 ବର୍ଷା ରେକର୍ଡ କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧା ମୂର୍ତ୍ତି। ଦୁର୍ଲଭ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ସାରର ଉପଲବ୍ଧତା ଏବଂ କଳାବଜାରୀକୁ ରୋକିବା ପାଇଁ 42 ଟଙ୍କାର ସୁଧ ରିହାତିକୁ ସରକାରଙ୍କ ମଞ୍ଜୁରୀ। ବିଦ୍ୟାଳୟଗୁଡ଼ିକୁ ସଂଶୋଧିତ ପୁସ୍ତକ ପ୍ରଦାନ କରାଯିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା। ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପରିସଂଖ୍ୟାନ ଦିବସ ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ରେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ସ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ସ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ମହୋବତେରୁ, ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ, ଗୀତ ଆନନ୍ଦ ବକ୍ସି, ସଙ୍ଗୀତ ଯତୀନ ଲଲିତ।

ଖୋଜାଖୋଜି ଅଧିବେଶନ ଛଅ କିଲୋହର୍ଟ୍ଜ ଆପ୍ ମାଧ୍ୟମରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତିରେ ପଦାଧିକାର ଅର୍ପଣ ଉତ୍ସବର ସିଧା ପ୍ରସାରଣ ରିଲି କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଯତ୍ନ ସ୍ନାନମଣ୍ଡପୀ ଗଜାନନ ବିଷେ ଆଲୋଚନା କରିବେ ପ୍ରସନ୍ନ କୁମାର ପାଢ଼ୀ। ଚାଷର କଥା ଛାତ୍ରାବାଜି 40 ମିନିଟ୍ରେ ଆଧୁନିକ ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ସକାଳ 6:45 ପ୍ରଚାର କରିବୁ। ସକାଳ 8:30 ଶ୍ରୀକ୍ଷେତ୍ର ମାଉଥିରୀ କାର୍ଯ୍ୟକ୍ରମକୁ ରିଲି କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କବି ସମ୍ରାଟ ଉପେନ୍ଦ୍ର ପଞ୍ଜକୃତ ମହାକାବ୍ୟ ବୈଦେଶୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିବେ ସକାଳ 8:45। ସକାଳ 9:00 ହିନ୍ଦୀ କଥାଚିତ୍ରର ଗୀତ, ସକାଳ 9:30 ଓଡ଼ିଆ କଥାଚିତ୍ରର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଶୁଣିବେ ସକାଳ 10:10। ଦିନ 12:00 ଶୁଣିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଦିନ 12:30 ରୂପକ ରଣବାଦ୍ୟରୁ ଗଣବାଦ୍ୟ ରଚନା ଓ ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ। ଚାଷର କଥା ଦିନ 1:10 ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତି ରୂପ ପ୍ରଚାର କରିବେ ଦିନ 1:20। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 2:45। ଅପରାହ୍ନ 5:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଯୁବବାଣୀର ସିଧାସଳଖ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6:30 ଲୋକଗୀତ କ୍ରମରେ ଘୁମରା ଗୀତ ପରିବେଷଣ କରିବେ ମହାବୀର ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ ରିଲି କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷକ ଭାଇ ଭଉଣୀମାନଙ୍କର କାର୍ଯ୍ୟକ୍ରମ ଚାଷବାସ ରାତି 7:30। ରାତି 8:00 ପ୍ରଚାର କରିବୁ ଦେଶ ବନ୍ଦନା ହିନ୍ଦୀ ଭକ୍ତି ଗୀତ ରାତି 8:15 ଶିଳ୍ପୀ ପଣ୍ଡିତ କୁମାର ଗନ୍ଧର୍ବ ଜ୍ୟୋତିକା ରାୟ ଏବଂ ମହମ୍ମଦ ରଫି। ସ୍ପୋର୍ଟସ୍ କାନ୍ ରାତି 8:30 ସ୍ପଟଲାଇଟ୍ ରାତି 9:15 ଏବଂ ରାତି 9:30 ମନି ଟଙ୍କନ ମନ୍ଥନ କାର୍ଯ୍ୟକ୍ରମ ସବୁ ରିଲିକରି ଶୁଣିବୁ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ ରାତି 10:00। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଏଥିରେ ଶୁଣିବେ ଶିଳ୍ପୀ ସାହିଦ ପରବିଜ୍ଙ୍କ ସିତାର ବାଦନ ଶିଳ୍ପୀ ପରିବେଷଣ କରିବେ ରାଗ ଛିଞ୍ଚୁଟି। ଏଥିରେ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଟ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଟ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଟ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଟ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଟ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଟ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ପୁଞ୍ଜିର ଆବଶ୍ୟକତା ଅପରିହାର୍ଯ୍ୟ। ଏହି ସମସ୍ୟା ଦୂରେଇ ଦେବା ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆଗେଇ ଆସିଛନ୍ତି, କାରଣ ଏହାକୁ ଦୂର କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମଧ୍ୟ ରଖିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ନିମନ୍ତେ ବିଦ୍ୟାଳୟରୁ ମହାବିଦ୍ୟାଳୟ ଏପରିକି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଇଣ୍ଟର୍ନସିପ୍ କୋର୍ସ ପ୍ରଚଳନ କରିଛନ୍ତି। ଏତଦ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ଏହା କ୍ଷୁଦ୍ର ବ୍ୟବସାୟ ପାଇଁ ଅତ୍ୟନ୍ତ ଲୋକପ୍ରିୟ ଯୋଜନା ରଖିଛନ୍ତି। ଋଣ କିଶୋରମାନେ 50,000 ପାଞ୍ଚ ଲକ୍ଷ, ତରୁଣ ମାନେ ବା ଯୁବଗୋଷ୍ଠୀ 5 ଲକ୍ଷ 10 ଲକ୍ଷ ଏପରିକି ଏହି ଋଣ ଅଧିକ ହୋଇପାରେ ବା ନିଆଯାଇପାରେ। ଏହି ଅର୍ଥରେ ଉପଯୁକ୍ତ ଯୁବକ ଯୁବତୀମାନେ ନିଜେ ନିଜେ କ୍ଷୁଦ୍ର ଦୋକାନ, ରେଷ୍ଟୁରାଣ୍ଟ, ବିୟୁଟି ପାର୍ଲର, ମରାମତି କେନ୍ଦ୍ର, ଛୋଟ ଉତ୍ପାଦ ୟୁନିଟ, ଅନଲାଇନ୍ ବ୍ୟବସାୟ ମଧ୍ୟ କରିପାରିବେ। ଏତଦ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ ଯୋଜନାରେ ବ୍ୟାଙ୍କ ଋଣ ସହ ସରକାରଙ୍କ ପକ୍ଷରୁ ସବସିଡି ମଧ୍ୟ ମିଳିଥାଏ। ଲାଭ ଉଭୟ କ୍ଷେତ୍ରରେ ହୋଇଥାଏ, ଉତ୍ପାଦକ ଓ ସେବା କ୍ଷେତ୍ର ପାଇଁ ଉପଯୁକ୍ତ, ଗ୍ରାମ ଓ ସହର ଉଭୟ ପାଇଁ ଏହା ଅପରିହାର୍ଯ୍ୟ। ବ୍ୟବସାୟ ପ୍ରକଳ୍ପ ଅନୁଯାୟୀ ଋଣ ଓ ଅନୁଦାନ ମଧ୍ୟ ରହିଛି। ଏସ୍ସି ଏସ୍ଟି ଓ ମହିଳା ଉଦ୍ୟୋଗୀଙ୍କ ପାଇଁ ବିଶେଷ ଯୋଜନା ମଧ୍ୟ ରହିଛି। ଏଥିପାଇଁ ଅନେକ ସୁବିଧା, ଯାହା ନୂତନ ବ୍ୟବସାୟ, ବ୍ୟାଙ୍କ ଋଣ, ବ୍ୟବସାୟ ସ୍ଥାପନରେ ସହଯୋଗ, ପ୍ରକଳ୍ପ ପ୍ରସ୍ତୁତିରେ ପରାମର୍ଶ ଦେବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଷ୍ଟାର୍ଟଅପ୍ ଇଣ୍ଡିଆ ପଞ୍ଜୀକରଣ, ମେଣ୍ଟରସିପ୍, ନିବେଶକଙ୍କ ସହ ସଂଯୋଗ ଓ କେତେକ କ୍ଷେତ୍ରରେ କର ପ୍ରୋତ୍ସାହନ ଭଳି ସହାୟତା ଦେଇଥାଏ। ସେହିଭଳି କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର ମାଇକ୍ରୋ ଆଣ୍ଡ ସ୍ମଲ ଏଣ୍ଟରପ୍ରାଇଜେସ୍, ଏହି ବ୍ୟବସ୍ଥା ସେବା ଉଦ୍ୟୋଗୀମାନଙ୍କ ପାଇଁ ଅନେକ କ୍ଷେତ୍ରରେ ବିନା ଅତିରିକ୍ତ ବନ୍ଧକରେ ବ୍ୟାଙ୍କ ଋଣ ପାଇବାର ସୁବିଧା ମଧ୍ୟ ରହିଛି, କାରଣ ସରକାର ଋଣର ଏକ ଅଂଶ ପାଇଁ ଗ୍ୟାରେଣ୍ଟି ସହଯୋଗ ପ୍ରଦାନ କରିଥାନ୍ତି। ତେଣୁ ଏହି ଋଣ ପାଇଁ ଯିବା ସମୟରେ ସାଧାରଣ ବ୍ୟାଙ୍କ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିଥାଏ। ଷ୍ଟାର୍ଟଅପ୍ ଆଜିର ଯୁବବର୍ଗଙ୍କ ପାଇଁ କେବଳ ଏକ ବ୍ୟବସାୟିକ ବିକଳ୍ପ ନୁହେଁ, ବରଂ ଆତ୍ମନିର୍ଭରଶୀଳତା, ଆର୍ଥିକ ସ୍ୱାଧୀନତା ଓ ସାମାଜିକ ପରିବର୍ତ୍ତନର ଏକ ଶକ୍ତିଶାଳୀ ମାଧ୍ୟମ। ସରକାରଙ୍କ ବିଭିନ୍ନ ଋଣ ଓ ସହାୟତା ଯୋଜନାର ସଠିକ୍ ବ୍ୟବହାର କଲେ ଜଣେ ବେକାର ଯୁବକ କିମ୍ବା ଯୁବତୀ ନିଜର ସ୍ୱପ୍ନକୁ ସଫଳ ବ୍ୟବସାୟରେ ପରିଣତ କରିପାରିବେ। ଏହାଦ୍ୱାରା ସେମାନେ କେବଳ ନିଜେ ସ୍ୱାବଲମ୍ବୀ ହେବେ ନାହିଁ, ବରଂ ଅନ୍ୟମାନଙ୍କ ପାଇଁ ଏକ ରୋଜଗାର ସୁଯୋଗ ସୃଷ୍ଟି କରି ରାଜ୍ୟ ଓ ଦେଶର ଆର୍ଥିକ ବିକାଶରେ ମୂଲ୍ୟବାନ ଅବଦାନ ଦେଇପାରିବେ। ଷ୍ଟାର୍ଟଅପ୍ ସଂସ୍କୃତି ଯୁବବର୍ଗଙ୍କ ପାଇଁ ଆତ୍ମନିଯୁକ୍ତିର ଏକ ଶକ୍ତିଶାଳୀ ମାଧ୍ୟମ। ସଠିକ୍ ଯୋଜନା, ବଜାର ବିଶ୍ଳେଷଣ, ଦକ୍ଷତା ଓ ଅଧିବେଶ ସହିତ ଆରମ୍ଭ କରାଯାଉଥିବା ଏକ ଛୋଟ ଷ୍ଟାର୍ଟଅପ୍ ଭବିଷ୍ୟତରେ ଏକ ବଡ ଉଦ୍ୟୋଗରେ ପରିଣତ ହୋଇପାରେ। ଏହା ନିଃସନ୍ଦେହ ଏହା କେବଳ ବ୍ୟକ୍ତିଗତ ଆୟ ବୃଦ୍ଧି କରେ ନାହିଁ, ବରଂ ଦେଶର ଆର୍ଥିକ ବିକାଶ ଓ ରୋଜଗାର ସୃଷ୍ଟିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥାଏ।
1: ଶୁଣୁଥିଲେ ଆଲୋଚନା, ଷ୍ଟାର୍ଟଅପ୍ ମାଧ୍ୟମରେ ଯୁବବର୍ଗଙ୍କ ପାଇଁ ଆତ୍ମନିଯୁକ୍ତିର ସୁଯୋଗ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡକ୍ଟର ଲକ୍ଷ୍ମଣ ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଦୁର୍ଲଭ ହାତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷାନୀତି ଲାଗୁ ହେବ ନାହିଁ ବୋଲି ସିବିଏସ୍ଇର ସୂଚନା। ଏବଂ ରାଜ୍ୟର 8ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ପୁରୀ ଶ୍ରୀମନ୍ଦିରରୁ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି। ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପରେ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିରେ ଆସିଥିଲେ।

0: ସାମାଜିକ ଅର୍ଥନୈତିକ ଯୋଜନା ଏବଂ ନୀତି ପ୍ରଣୟନରେ ପରିସଂଖ୍ୟାନର ଗୁରୁତ୍ୱ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2007 ମସିହାରୁ ପ୍ରତିବର୍ଷ ଜୁନ୍ ମାସ 29 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଶାସନିକ ତଥ୍ୟର ସାମର୍ଥ୍ୟକୁ ଉନ୍ମୁକ୍ତ କରିବା। ଭାରତୀୟ ପରିସଂଖ୍ୟାନର ଜନକ କୁହାଯାଉଥିବା ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସ୍ଙ୍କ ପରିସଂଖ୍ୟାନ ପ୍ରତି ଅବଦାନକୁ ସମ୍ମାନ ଜଣାଇ ପ୍ରତିବର୍ଷ ତାଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପରିସଂଖ୍ୟାନ ଦିବସ ପାଳନ କରାଯାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନିକ ପକ୍ଷରୁ ଚଳିତ ବର୍ଷର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କ ସ୍କୁଲ ଛାଡ଼ିବା ସମସ୍ୟା, ଭିନ୍ନକ୍ଷମମାନଙ୍କ ସଠିକ୍ ଚିହ୍ନଟ ପ୍ରକ୍ରିୟା ଆଦି ବିଭିନ୍ନ କ୍ଷେତ୍ରରେ ପରିସଂଖ୍ୟାନ ମାଧ୍ୟମରେ ନିର୍ଭୁଲ ତଥ୍ୟ ମିଳିପାରିଛି ବୋଲି କହିଛନ୍ତି। ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଆଗାମୀ ଦିନରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜନ କରି ପରିସଂଖ୍ୟାନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିସଂଖ୍ୟାନ ଦିବସର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା କୃଷି ଗଣନା, କ୍ଷୁଦ୍ର ଜଳସେଚନ ଓ ଅର୍ଥନୈତିକ ଗଣନା ଭଳି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ଆବଶ୍ୟକତା ଓ ଉପାଦେୟତା ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ପାଣିପାଗ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 8ଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 22ଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଏହିସବୁ ସ୍ଥାନ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ବର୍ତ୍ତମାନ ଆମର ମନସୁନ ପୁରା ଓଡ଼ିଶା କଭର କରିସାରିଛି, ଆଉ କଣ୍ଡିସନ ଫେଭରେବୁଲ ରହିଛି। ଆଉ ଅଲଗା ଷ୍ଟେଟ ମାନଙ୍କ ପାଇଁ ମଧ୍ୟ ମନସୁନ ଫର୍ଦର ପ୍ରୋଗ୍ରେସ ହବା ପାଇଁ ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ଭିତରେ ରାଜ୍ୟ କିଛି କିଛି ସ୍ଥାନରେ ହାଲକର ମଧ୍ୟମ ବର୍ଷା ହେବା ସହିତ କାମହା ସ୍ଥାନରେ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ଝଟକା ପବନ ମଧ୍ୟ ହେବାର ସମ୍ଭାବନା ରହିଛି।
0: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଚେଡେଙ୍ଗା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 3ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକରେ ଜିଲ୍ଲାପାଳ 34ଟି ଅଭିଯୋଗର ଶୁଣାଣି କରି ତତ୍କାଳ ସମାଧାନ କରିଛନ୍ତି। ଏଥିସହ 2 ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଦେବଗଡ଼ ଜିଲ୍ଲା ସରୁଆଳି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ 75ଟି ଅଭିଯୋଗର ଶୁଣାଣି କରାଯାଇ ସେଗୁଡ଼ିକର ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଆୟୋଜିତ ଶିବିରରେ 66ଟି ମାମଲାର ତତ୍କାଳ ସମାଧାନ କରାଯାଇଛି। କୋରାପୁଟ ଜିଲ୍ଲା ଲମତାପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 54ଟି ଅଭିଯୋଗର ଶୁଣାଣି କରାଯାଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ ଜିଲ୍ଲାପାଳ 100ଟି ଅଭିଯୋଗର ଶୁଣାଣି କରି ସେଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ରେଡ୍କ୍ରସ ପାଣ୍ଠିରୁ 2 ଜଣ ହିତାଧିକାରୀଙ୍କୁ 15,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ପୁରୀରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଦୁର୍ଲଭ ହାତୀବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଥ ମୂର୍ତ୍ତି। ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭାଷାନୀତି ଲାଗୁ ହେବ ନାହିଁ ବୋଲି ସିବିଏସ୍ଇର ସୂଚନା। ଏବଂ ରାଜ୍ୟର 8ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
2: ବାପା, 2-3 ହଜାର
3: କାହିଁକି?
2: ମୋର ପକେଟ୍ ମନି।
3: ଆରେ ଏବେ ମାତ୍ର 2 ହଜାର କ୍ୟାଶ୍ ଅଛି।
2: ଆରେ ବାପା, ବୁଲେଟ୍ ଟ୍ରେନ୍ ଯୁଗରେ ଶଗଡ଼ ଚଲଉଛ, ଡିଜିଟାଲ ପେମେଣ୍ଟ ଚଲାଓ। ହେ ନୁହେ, ହଁ ସିଧା UPI ରୁ ପେମେଣ୍ଟ କର, ଏଇଟା ସହଜ।
3: ଆରେ ବା, ମତେ ବି ଶିଖା, ନିଜର 1000 ନେଇଯା,
2: ତମ ମୋବାଇଲ ଦିଅ,
3: ନେଇଯା।
4: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
5: ସହଜ ଅଟେ ପ୍ରତିଦିନ ନେଣ ଦେଣ।
6: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
7: ଆଜିର ପ୍ରସଙ୍ଗ, ସ୍ନାନବେଦୀରେ ମହାପ୍ରଭୁ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ,

ଉପସ୍ଥାପନାରେ ମୁଁ ନୀନା ସାହୁ। ନୀଳାଚଳ କ୍ଷେତ୍ରରେ ବାସ କରୁଥିବା ପୁରୁଷୋତ୍ତମ ହେଉଛନ୍ତି ପରମାତ୍ମା, ପରମ ବ୍ରହ୍ମ ଓ ପରମେଶ୍ୱର। ନୀଳାଚଳବାସୀ ଜଗତର ନାଥ ଜଗନ୍ନାଥ ଓଡ଼ିଆ ଜାତିର ବିଭବ ଏବଂ ସାରା ବିଶ୍ୱରେ ତାଙ୍କର ସ୍ୱତନ୍ତ୍ରତା ରହିଛି। ସର୍ବବ୍ୟାପ୍ତ ଶ୍ରୀ ଜଗନ୍ନାଥ ହେଉଛନ୍ତି ସୃଷ୍ଟି, ସ୍ଥିତି ଓ ବିଲୟର କାରଣ। ବେଦ ମନ୍ତ୍ରରେ ସ୍ୱୟଂ ଜଗନ୍ନାଥ ହେଉଛନ୍ତି ବିଷ୍ଣୁ, ପୌରାଣିକ ମତରେ ଶ୍ରୀ ଜଗନ୍ନାଥ ହେଉଛନ୍ତି ଶ୍ରୀକୃଷ୍ଣ। ତେଣୁ ତାଙ୍କର ଲୀଳା ବର୍ଣ୍ଣନା କରିବା ସହଜସାଧ୍ୟ ନୁହେଁ। ରହସ୍ୟମୟ

0: ଆଜିର ପ୍ରସଙ୍ଗରେ ଶୁଣିଲେ ସ୍ନାନବେଦୀରେ ମହାପ୍ରଭୁ ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନା ନୀନା ସାହୁ।
1: ଶୁଣିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଏହି ବିଜ୍ଞାପନ ବିରତି ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ିକରି ସ୍ନାନବେଦୀନ ହାତୀ ବେଶଥି ଦର୍ଶନ ଦେଉଛନ୍ ଚତୁର୍ଦ୍ଧାମୂର୍ତ୍ତି। ସାର୍ର କଳାବଜାରୀକେ ରୁକବାର ଆଉ ଯୁଗାବାର ଲାଗି 42 କୋଟି ଟଙ୍କାର ସୁଧ ଛାଡ଼କେ ସରକାରଙ୍କର ମଞ୍ଜୁରୀ। ବିଦ୍ୟାଳୟମାନଙ୍କେ ସଂଶୋଧିତ ବହି ଦିଆଯିବାର ବାବଦେ ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀଙ୍କର ସୂଚନା। ଆଉ ମୌସୁମୀର ପ୍ରଭାବ ଥି ରାଜ୍ୟର ଭିନ୍ ଭିନ୍ ଜାଗାନ ହେଇଛେ ବର୍ଷା। ଏଥର ପୁରା ଖବର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର 12 ପ୍ରମୁଖ ଯାତ୍ରା ଭିତରେ ଦେବସ୍ନାନ ପୂର୍ଣ୍ଣିମା ଗୋଟିଏ ଯାତ୍ରା ଆଏ। ଜ୍ୟେଷ୍ଠ ମାସର ଉଜ୍ଜଲ ପଖର ପୁନିତିଥିନ ଶ୍ରୀକ୍ଷେତ୍ର ପୁରୀନ ସ୍ନାନଯାତ୍ରା ହେସି। ପୁନିର ଦୁର୍ଲଭ ଅବସରରେ ମହାପ୍ରଭୁ ଜନ୍ମ ହୋଇଥିଲେ। ଆଜି ଶ୍ରୀମନ୍ଦିରର ସବୁ ନୀତିକାନ୍ତି ସୁରୁଖୁର୍ତ୍ତି ଚାଲିଛି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥି ଅବସରରେ ପୁରୀ ଶ୍ରୀମନ୍ଦିରର ମହାପ୍ରଭୁମାନେ ରତ୍ନବେଦୀ ଛାଡ଼ିକରି ଧାଡ଼ି ପହଣ୍ଡିଥି ସ୍ନାନବେଦୀକେ ବିଜେ କରିଛନ୍। ପହିଲା ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ଋତୁରୁ ବଡ଼ ବାଡ଼ଗ୍ରାହୀ ଶ୍ରୀ ବଳଭଦ୍ର ଧାଡ଼ି ପହଣ୍ଡିଥି ଆସିଥିଲେ। ତା ଋତୁରୁ ଦେବୀ ସୁଭଦ୍ରା ଆସବାର ସହିତ ଶେଷେ କୋଟି ଓଡ଼ିଆଙ୍କର ମୌଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡିଥି ଆସିଥିଲେ। ସୁନାର କୁଆନୁ 108 ଗରିଆ ସୁବାସିତ ପାଇନ୍ଥି ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଛି। ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଲାଗି ଶ୍ରୀଜୀଉମାନଙ୍କ ନୀତିକାନ୍ତି ପହଁପହନୁ ମୂଲ ହୋଇଥିଲା। ସ୍ନାନବେଦୀ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରବାର୍ ଲାଗି ବଡ଼ଦାଣ୍ଡନ ଶ୍ରଦ୍ଧାଳୁମାନଙ୍କର ଜବର ଭିଡ଼ ଲାଗି ରହିଛି। ସ୍ନାନ ପରେ ମହାପ୍ରଭୁମାନେ ଶ୍ରଦ୍ଧାଳୁମାନଙ୍କୁ ଦୁର୍ଲଭ ହାତୀ ବେଶଥି ଦର୍ଶନ ଦେଉଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଯାଇକରି ସ୍ନାନମଣ୍ଡପନ ମହାପ୍ରଭୁଙ୍କର ଦର୍ଶନ କରିଛନ୍। ଇ ଅବସରରେ ଶ୍ରୀ ମାଝୀ ସମକର ସୁଖ ଶାନ୍ତି ଲାଗି କାମନା କରିଛନ୍। ତା ଋତୁରୁ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡନ ଥିବାର ରଥଖଳାନ ପହଞ୍ଚିକରି ରଥ ତିଆରି କାମର ଅଗ୍ରଗତିର ସମୀକ୍ଷା କରିଛନ୍। ରଥ ମହାରଣାମାନଙ୍କର ସାଙ୍ଗେ ଆଲୋଚନା କରିକରି ସେମାନଙ୍କର ମତାମତ ଆବଶ୍ୟକତା ବାବଦେ ପଚରେଇ ବୁଝବାର ସହିତ ରଥ ତିଆରି କାମକେ ସୁରୁଖୁର ଆଉ ଠିକ୍ ସମୟଥି ସାରବାର ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍। ମହାପ୍ରଭୁଙ୍କର ପହଣ୍ଡି ଜଳ ଲାଗି ଆଉ ହାତୀବେଶ ନୀତିକେ ଶୃଙ୍ଖଳିତ କରବାର୍ ଲାଗି ସେବାୟତ ପ୍ରଶାସନ ତରଫୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। ସୁରକ୍ଷାକେ ନଜରଥି ରଖିକରି 87 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀ ବଡ଼ଦାଣ୍ଡ ଆଉ ସାରା ସହରକେ ସିସିଟିଭି ସର୍ବେକ୍ଷଣଟି ରଖାଯାଇଛି। ରାଜ୍ୟର ଭିନ୍ ଭିନ୍ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରମାନଙ୍କେ ଦେବସ୍ନାନ ପୂର୍ଣ୍ଣିମା ନୀତି ହେଉଛି। ବୌଦ୍ଧ ଜିଲ୍ଲାନ ଥିବାର ବହୁତ ପୁର୍ଣ୍ଣା ମନମୁଣ୍ଡା ଶ୍ରୀ ଦଧିବାବନ ମନ୍ଦିର, ନାୟକପଡ଼ା ପାତାଳୀ ଶ୍ରୀକ୍ଷେତ୍ର, ଠିଡ଼ିକାକୋର ଶ୍ରୀ ପୁରୁଷୋତ୍ତମ ଦେବ ଜଗନ୍ନାଥ ମନ୍ଦିର ସହିତ ଜିଲ୍ଲାର ଭିନ୍ ଭିନ୍ ଜଗନ୍ନାଥ ମନ୍ଦିରମାନଙ୍କେ ପବିତ୍ର ଦେବସ୍ନାନ ଯାତ୍ରା ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର ସହିତ ଭିନ୍ ଭିନ୍ ଜଗନ୍ନାଥ ମନ୍ଦିରନ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ଶ୍ରୀଜଗନ୍ନାଥଙ୍କର ଅନନ୍ୟ ଲୀଳାକ୍ଷେତ୍ର କୋଟସମଲେଇର ପାତାଳୀ ଶ୍ରୀକ୍ଷେତ୍ର ଠାନେଭିଲ ରୀତିନୀତି ଅନୁସାରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦେବସ୍ନାନ ପୂର୍ଣ୍ଣିମା କରାଯାଇଛି। ମହାପ୍ରତାପୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କର ଆଜି ରାଜ୍ୟାଭିଷେକ ଦିବସ। 1435 ମସିହା ଜୁନ୍ 29 ତାରିଖ ଆଜିର ଦିନେ ମହାରାଜଙ୍କର ରାଜ୍ୟାଭିଷେକ ହେବାର ସହିତ ତାଙ୍କୁ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ଉପାଧି ଦିଆଯାଇଥିଲା। ସେ ନିଜକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପରମ ସେବକ ଆଉ ଗଜପତି ଉପାଧିଟି ଭୂଷିତ କରିଥିଲେ। କପିଳେନ୍ଦ୍ର ଦେବ 1435 1465 ମସିହା ତକ୍ ଶାସନ କରିଥିଲେ। ମହାରାଜଙ୍କ ରାଜ୍ୟାଭିଷେକ ଦିବସ ଅବସରରେ ଆଜି ରାଇଜେ ଗଜପତି ଗୌରବ ଦିବସ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଶୁଭେଚ୍ଛା ଜଣାଇକରି କହିଛନ୍, ଗଜପତି କପିଳେନ୍ଦ୍ର ଦେବ ଓଡ଼ିଆ ସ୍ୱାଭିମାନ ବୀରତା ଆର୍ ସୌର୍ଯ୍ୟର ପ୍ରତୀକ ଆନ୍। ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତିର ସୁରକ୍ଷା ଆର୍ ସାଂସ୍କୃତିକ ନବଜାଗରଣ ଲାଗି ତାଙ୍କର ବହୁତ ଅବଦାନ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଇଜେ ସାର ମିଲବାର ଆଉ କଳାବଜାରୀକେ ରୁକବାର ଲାଗି ସମବାୟ ବିଭାଗ ତରଫୁ ସାରର ଆଗର ମହଜୁଦ ଯୋଜନାକେ ସରକାର ମଞ୍ଜୁର କରିଛନ୍। ଯୋଜନାଥି 5 ବର୍ଷରେ 42 କୋଟି ଟଙ୍କା ତକ ରିହାତି ଦିଆଯିବା। ଚଲତି ଆର୍ଥିକ ବର୍ଷର ଲାଗି 5 କୋଟି ଟଙ୍କା ଆବଣ୍ଟନ କରାଯାଇଛି। ପାଖାପାଖି 2700 ପ୍ରାଥମିକ କୃଷି ସମବାୟ ସମିତିକେ ଏଥି ସାମିଲ କରାଯିବା। ସମବାୟ ବିଭାଗର କମିଶନର ଆଉ ସଚିବଙ୍କର ଅଧ୍ୟକ୍ଷତାଟି ହୋଇଥିବା ସ୍ଥାୟୀ ଆର୍ଥିକ କମିଟିର ସୁପାରିଶ ଆଧାରଥି ଏହି ନିଷ୍ପତ୍ତି ନିଆଯାଇଛି।

0: ଇତି କ୍ରେସ୍ କ୍ରେଡିଟ୍ ଋଣ ଉପରେ 100% ସୁଧ ସରକାର ଛାଡ଼ କରବେ, ଯେନ୍ଥିଲାଗି ସମବାୟ ସମିତିମାନଙ୍କର ସାରର ଆକ୍ତୁରା ମହଜୁଦ ପ୍ରକ୍ରିୟା ପୂରାପୂରି ସୁଧମୁକ୍ତ ହୋଇପାରବା। ଡିଜିଟାଲ ପେମେଣ୍ଟକେ ପ୍ରୋତ୍ସାହନ ଦେବାର ଆଉ ସାର ବିକ୍ରି ସମୟଥି ସ୍ୱଚ୍ଛତା ବଜାୟ ରଖବାର ଲାଗି ସରକାରଙ୍କ ତରଫୁ କ୍ୟୁଆର୍ କୋଡ୍ ଜରିଏ କାରବାର କରବାରକେ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ନୂଆଦିଲ୍ଲୀନ ସ୍ୱାସ୍ଥ୍ୟ କ୍ଷେତ୍ର ଲାଗି ବହୁତେ ଡିଜିଟାଲ ପଦକ୍ଷେପର ଶୁଭାରମ୍ଭ କରିଛନ୍। ଇଥି ଆରୋଗ୍ୟ ସେତୁ 2 ଖେପ, ଆୟୁଷ୍ମାନ ସାରଥୀ ଚାଟ୍ବଟ୍, ଆୟୁଷ୍ମାନ ଆପ୍, ଇ ସୁଶ୍ରୁତ କ୍ଲିନିକ୍, ନ୍ୟାସନାଲ୍ ହେଲ୍ଥ କ୍ଲେମ୍ସ ଏକ୍ସଚେଞ୍ଜ ଆଉ ସ୍ୱାସ୍ଥ୍ୟ ମାନଦଣ୍ଡ ସାମିଲ ରହିଛି। ଏସବୁ ପଦକ୍ଷେପ ଦେଶର ସ୍ୱାସ୍ଥ୍ୟ ଲାଗି ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିକେ ବରକସ କରବା ମନ୍ତ୍ରୀ ଶ୍ରୀ ନଡ୍ଡା କହିଛନ୍। କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଆଜି ତ୍ରିଭାଷା ନୀତି ବାବଦେ ନିର୍ଦ୍ଦେଶାବଳୀ ଜାରି କରିଛି। ଏହାଦେ 10 ଶ୍ରେଣୀଥି ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ଉପରେ ନୂଆ ଭାଷାନୀତି ଲାଗୁ ନାହିଁ ହୁଏ ବୋଲି ବୋର୍ଡ ସ୍ପଷ୍ଟ କରିଛି। ସେନ୍ତା ଏହାଦେ 7, 8 ଆଉ 9 ଶ୍ରେଣୀଥି ପଢ଼ୁଥିବା ଛାତ୍ରଛାତ୍ରୀମାନେ 10 ଶ୍ରେଣୀଥି ପହଞ୍ଚିଲେ ଭିଲ୍ 3 ଭାଷାତି ବୋର୍ଡ ପରୀକ୍ଷା ଦେବାର ଦରକାର ନାହିଁ ନ। ସିବିଏସ୍ଇ ଆହୁରି କହିଛେ ଯେ 7, 8 ଆଉ 9 ଶ୍ରେଣୀଥି ଆଘନୁ 2 ବିଦେଶୀ ଭାଷା ବାଛୁଥିବା ଛାତ୍ରଛାତ୍ରୀମାନେ ସେହି ଭାଷା ଜାରି ରଖିପାରିବେ, ହେଲେ ସେମାନଙ୍କୁ ଗୋଟିଏ ଅତିରିକ୍ତ ଦେଶୀୟ ଭାଷା ପଢ଼ବାରକେ ପଡ଼ବା। ଗ୍ରେଡ୍ ଅନୁସାରେ ଜରୁରୀ ପାଠପଢ଼ା ସାମଗ୍ରୀ ଧାରି ସମୟ ଭିତରେ ଯୋଗାଇ ଦିଆଯିବା ବୋଲି ବୋର୍ଡ ତରଫୁ କୁହାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର ବିଦ୍ୟାଳୟମାନଙ୍କୁ ସଂଶୋଧିତ ବହି ଦିଆଯିବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। 1-8 ଶ୍ରେଣୀ ତକ ପଢ଼ା ବହିଥି ହୋଇଥିବାର ଭୁଲ୍ର ତଦନ୍ତ କରାଯାଇକରି ଅବହେଳା କରିଥିବାର ଅଧିକାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଦ୍ୟାଳୟନ ସଂଶୋଧିତ ବହି ବାଣ୍ଟବାର କାମ ଜିଲ୍ଲା ଶିକ୍ଷା ଅଧିକାରୀ କି ପ୍ରଧାନ ଶିକ୍ଷକଙ୍କ ଜରିଆଥି କରାଯିବା ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍।
1: ଯେ ଇଏ ବହି ଯେଉଁ ଭୁଲ ହେଇଛି ସେଥିରେ ଆମେ ବିଦ୍ୟାଳୟମାନଙ୍କୁ କରେକ୍ଟେଡ୍ କପି ଯିବ ଏବଂ ଆମର ଜିଲ୍ଲା ଶିକ୍ଷା ଅଧିକାରୀ ହଉ ଶିକ୍ଷକମାନଙ୍କୁ ହଉ କି ଏ ବିଷୟ ଅବଗତ କରି ସେମାନେ ଯେଉଁ ଆମ କରେକ୍ଟେଡ୍ କପି ଦିଆ ହେଇଥିବ ସେହି ଅନୁସାରେ ପିଲାମାନଙ୍କୁ ପାଠ ପଢ଼ାଇବାର ବ୍ୟବସ୍ଥା କରିବେ।
0: ଜାତୀୟ ପରିସଂଖ୍ୟାନ ଦିବସ ଅବସରରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫୁ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ କାର୍ଯ୍ୟକ୍ରମ ହୋଇଯାଇଛି। ଏ ବଛରର ମୂଳ ଆଭିମୁଖ୍ୟ ପ୍ରଶାସନିକ ତଥ୍ୟର ଉନ୍ମୋଚନ ବାବଦେ ଆଲୋଚନାଚକ୍ର ହୋଇଯାଇଛି। କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଲାଗି ତଥ୍ୟର ସଠିକ୍ ବିଶ୍ଳେଷଣ ବାବଦେ ଜୋର୍ ଦେଇଥିଲେ। ଏ ଅବସରରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ହୋଇଥିବା ଜିଲ୍ଲାସ୍ତରୀୟ ପ୍ରବନ୍ଧ ଆଉ କ୍ୱିଜ୍ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ଯୁକ୍ତ 2 ରିଚେକିଂ ଲାଗି ଆବେଦନ ସମୟକେ ଆଇବା 4 ତକ ବଢ଼ାଯାଇଛି। ଆଘନୁ ସମୟ ଜୁନ୍ 30 ତକ ଥିଲା। ଛାତ୍ରଛାତ୍ରୀମାନଙ୍କ ସୁବିଧାକେ ନଜରଥି ରଖିକରି ଏ ନିଷ୍ପତ୍ତି ନିଆଯାଇଛି। ବୌଦ୍ଧ ଜିଲ୍ଲାନ ରାଜ୍ୟ ସରକାରଙ୍କର ବିକାଶର ଧାରା ଓଡ଼ିଶା ସାରା 2026 କାର୍ଯ୍ୟକ୍ରମର 3 ଆଉ ଉଦ୍ଯାପନୀ ସମାରୋହ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମଥି ଯୋଗ ଦେଇକରି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନା ବାବଦେ ସୂଚନା ଦେଇଥିଲେ। ଅନୁସୂଚିତ ଜାତି ଜନଜାତିଙ୍କର ବିକାଶ ଲାଗି ସରକାରଙ୍କର ଭିନ୍ ଭିନ୍ ପଦକ୍ଷେପ ଆଉ ସରକାରୀ ଯୋଜନାମାନଙ୍କର ସଠିକ୍ କାର୍ଯ୍ୟାନ୍ୱୟନ ବାବଦେ କାର୍ଯ୍ୟକ୍ରମଥି ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲାର ଭିନ୍ ଭିନ୍ ଗାଁ ଓ ପଡ଼ାନ ଆଜି ପଲ୍ସ ପୋଲିଓ କାର୍ଯ୍ୟକ୍ରମ ହୋଇଯାଇଛି। ଦିନସାରା ପଲ୍ସ ପୋଲିଓ କେନ୍ଦ୍ର ସ୍ଥାପନା କରାଯାଇକରି ଛୁଆମାନଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିବାର ବେଳେ ବାଦ ପଡ଼ିଥିବା ଛୁଆକୁ ଘର ଘର ଯାଇକରି ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ପୋଲିଓ ବୁନ୍ଦା ଖୁଆଇଛନ୍। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଆଜି ହୋଇଯାଇଛି। ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଲ ବ୍ଲକ କାର୍ଯ୍ୟାଳୟ ହୋଇଥିବା ଶୁଣାଣୀ ଶିବିରଟି 69 ଅଭିଯୋଗ ଆସିଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସରୁଆଳୀ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ହୋଇଥିବା ଶିବିରଟି 75 ଅଭିଯୋଗ ଆସିଥିଲା। ବରଗଡ଼ ଜିଲ୍ଲାର ଗାଇସିଲେର ଗ୍ରାମ ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବା ଶିବିରଟି 110 ଅଭିଯୋଗ ଆସିଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ମୌସୁମୀର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହୋଇଯାଇଛି। ଆଇବା 3 ତକ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କେ ଅଏତ୍କା ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ସୂଚନା ଅନୁସାରେ କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଆଉ ଗଜପତି ଜିଲ୍ଲାର କେତେଟା ଜାଗାନ ଆଜି ମଧ୍ୟମରୁ ଜବର ବର୍ଷାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆର୍ ଇତାର ଆଖରପାଖର ଓଡ଼ିଶା ସମୁଦ୍ର ଖଣିନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆଇବା ବୁଧବାର

ପୂର୍ବାନୁ ରାଜ୍ୟ ବର୍ଷାର ପରିମାଣ ବଢ଼ବା ବୋଲି ପାଣିପାଗ କେନ୍ଦ୍ର ତରଫ କୁହାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ। ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦି ଛାଡ଼ିକରି ସ୍ନାନବେଦୀନ ହାତୀ ବେଶଥି ଦର୍ଶନ ଦେଉଛନ୍ ଚତୁର୍ଦ୍ଧା ମୂର୍ତ୍ତି। ସାର୍ର କଳାବଜାରୀକେ ରୁକ୍ବାର ଆଉ ଯୁଗାବାର ଲାଗି 42 କୋଟି ଟଙ୍କାର ସୁଧ ଛାଡ଼କେ ସରକାରଙ୍କର ମଞ୍ଜୁରୀ। ବିଦ୍ୟାଳୟମାନଙ୍କେ ସଂଶୋଧିତ ବହି ଦିଆଯିବାର ବାବଦେ ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀଙ୍କର ସୂଚନା। ଆଉ ମୌସୁମୀର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ହେଇଛେ ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ପ୍ରତିଫଳିତ କରିବା ଉଦ୍ଦେଶ୍ୟରେ ଏହି ପୁରସ୍କାର ଦିଆଯାଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସେସେଲ୍ସକୁ ତାଙ୍କର ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି। ଏହା ଭାରତ ସେସେଲ୍ସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଗତ 50 ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଗଭୀର ବିଶ୍ୱାସ ମଧ୍ୟରେ ପ୍ରତିଷ୍ଠିତ। ଏହା ଆଗାମୀ 50 ବର୍ଷ ପାଇଁ ଦୁଇ ଦେଶ ନିମନ୍ତେ ନବସୃଜନ, ଦୀର୍ଘସ୍ଥାୟୀ ଏବଂ ସମୃଦ୍ଧି କ୍ଷେତ୍ରରେ ସହାୟକ ହେବ। ସେସେଲ୍ସ ସ୍ୱାଧୀନତାର 50 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଜାତୀୟ ଦିବସ ପାଳନରେ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହାର୍ମିନି ସେସେଲ୍ସର ଜନସାଧାରଣଙ୍କୁ ସେମାନଙ୍କର ସ୍ନେହ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଥିଲେ। ନୂଆଦିଲ୍ଲୀଠାରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଆଜି ଯମୁନା ଜଳ ପ୍ରକଳ୍ପ ନିର୍ମାଣ ଏବଂ କାର୍ଯ୍ୟକାରୀ ନେଇ ହରିୟାଣା ଏବଂ ରାଜସ୍ଥାନ ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଶ୍ରୀ ଶାହା କହିଛନ୍ତି ଏହି ବୁଝାମଣା ଯୋଗୁଁ ହରିୟାଣା ଏବଂ ରାଜସ୍ଥାନବାସୀଙ୍କ ମଧ୍ୟରେ ଦୀର୍ଘ 3 ଦଶନ୍ଧି ଧରି ରହିଥିବା ଜଳ ସମସ୍ୟା ସମାଧାନ ହୋଇପାରିଛି। ସେ କହିଛନ୍ତି ଏହି ବୁଝାମଣା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥାବାର୍ତ୍ତା ଜରିଆରେ ସମାଧାନ ମନ୍ତ୍ରର ସର୍ବଶ୍ରେଷ୍ଠ ଉଦାହରଣ। ଏହି ବୁଝାମଣା ଅନୁଯାୟୀ ଯମୁନା ନଦୀରୁ ପାଖାପାଖି 580 ମିଲିୟନ୍ କ୍ୟୁବିକ୍ ମିଟର ଜଳ ରାଜସ୍ଥାନକୁ ଯୋଗାଇ ଦିଆଯିବ। ଏହା ଆସନ୍ତା ମାସରୁ ଅକ୍ଟୋବର ମାସ ମଧ୍ୟରେ 3ଟି ଭୂତଳ ପାଇପ୍ଲାଇନ୍ ଜରିଆରେ ଯୋଗାଇ ଦିଆଯିବ। ଏହି ପାଇପ୍ଲାଇନ୍ ମାଧ୍ୟମରେ ଉଭୟ ରାଜସ୍ଥାନ ଏବଂ ହରିୟାଣାବାସୀଙ୍କୁ ପାନୀୟ ଜଳ ମଧ୍ୟ ବଣ୍ଟନ କରାଯିବ। ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଡିଆର୍ଡିଓ ଆର୍ଥିକ କ୍ଷମତା ପ୍ରଦାନ କରିଛନ୍ତି। ଏହା ଡିଆର୍ଡିଓ ଦକ୍ଷତା, ଉତ୍ତରଦାୟିତ୍ୱ ଏବଂ ନିର୍ଦ୍ଧାରିତ ସମୟରେ ଗବେଷଣା ଏବଂ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟକାରୀ କରିବା ଦିଗରେ ବୃହତ୍ ସଂସ୍କାର ଆଣିବ। ନୂଆଦିଲ୍ଲୀଠାରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ସିଂ କହିଛନ୍ତି ଡିଆର୍ଡିଓକୁ ଆର୍ଥିକ କ୍ଷମତା ପ୍ରଦାନ ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଦ୍ରୁତ ଉତ୍ପାଦନ ଏବଂ ଗବେଷଣା କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟା ବିନିଯୋଗ ସହଜ ହୋଇପାରିବ। ପ୍ରତିରକ୍ଷା କ୍ଷେତ୍ରରେ ନୂତନ ରୂପରେଖ ଦ୍ୱାରା ଶିଳ୍ପ ଏବଂ ଶିକ୍ଷା ମଧ୍ୟରେ ସହଯୋଗକୁ ମଧ୍ୟ ତ୍ୱରାନ୍ୱିତ କରାଯାଇପାରିବ ବୋଲି ଶ୍ରୀ ସିଂ କହିଛନ୍ତି। ଏହାଦ୍ୱାରା ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ ହୋଇପାରିବ। ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଏବଂ ଦେଶର ପ୍ରତିରକ୍ଷା ପ୍ରସ୍ତୁତିକୁ ସୁଦୃଢ଼ କରିବା ଲାଗି ସଂଶୋଧିତ ରୂପରେଖ ସହାୟକ ହେବ ବୋଲି ଶ୍ରୀ ସିଂ କହିଛନ୍ତି। ବ୍ରିକ୍ସର ବାଣିଜ୍ୟ ଏବଂ ଶିଳ୍ପ ସଂଘ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କୁ ସାକ୍ଷାତ କରିଛନ୍ତି। ବୈଠକରେ ଶିଳ୍ପଭିତ୍ତିକ ବୈଶ୍ୱିକ ପ୍ରସ୍ତୁତି ସହଯୋଗ ଉପରେ ଆଲୋଚନା ହୋଇଛି। ସେହିପରି ନବସୃଜନ, ଷ୍ଟାର୍ଟଅପ୍, ନୂତନ ପ୍ରଯୁକ୍ତିବିଦ୍ୟା, ଗବେଷଣା ଏବଂ ଉଦ୍ୟମିତା ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବୈଠକରେ ଉଦ୍ବୋଧନ ଦେଇ ଡକ୍ଟର ସିଂ କହିଛନ୍ତି ଭାରତ ବିଶ୍ୱସ୍ତରରେ ନବସୃଜନ କେନ୍ଦ୍ର ରୂପେ ଗଢ଼ିବା ଦିଗରେ ଅଗ୍ରସର ହେଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଆଜି ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା ଜାରି କରାଯାଇଛି। ବୋର୍ଡ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ବର୍ତ୍ତମାନ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ନୂତନ ଭାଷାନୀତିକୁ ଆପଣେଇବାର ଆବଶ୍ୟକତା ନାହିଁ। ଅନ୍ୟପକ୍ଷରେ ସପ୍ତମ, ଅଷ୍ଟମ ଏବଂ ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଦଶମ ଶ୍ରେଣୀରେ ତୃତୀୟ ଭାଷାରେ ପରୀକ୍ଷା ଦେବାର ଆବଶ୍ୟକତା ପଡ଼ିବ ନାହିଁ। ସିବିଏସ୍ଇ ପକ୍ଷରୁ ଆହୁରି କୁହାଯାଇଛି ସପ୍ତମ, ଅଷ୍ଟମ ଏବଂ ନବମ ଶ୍ରେଣୀରେ ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବରୁ 2ଟି ବିଦେଶୀ ଭାଷାକୁ ବାଛି ନେଇଛନ୍ତି ସେମାନେ ଏକ ଅତିରିକ୍ତ ଭାରତୀୟ ଭାଷା ସହ ବିଦେଶୀ ଭାଷା ଅଧ୍ୟୟନ ଜାରି ରଖିପାରିବେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜି ଗ୍ରୀସ୍ରେ ସେଠାକାର ବିକାଶ ମନ୍ତ୍ରୀ ଟାକିସ୍ ଥିଓଡୋରି କାକାସଙ୍କ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି ଉଭୟ ଭାରତ ଗ୍ରୀସ୍ ଅର୍ଥନୈତିକ ଭାଗିଦାରିତା ସମ୍ପର୍କ ସୁଦୃଢ଼ କରିବା ନେଇ ଆଲୋଚନା କରିଥିଲେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶିଳ୍ପ ସହଯୋଗ, ଯୋଗାଣ ଶୃଙ୍ଖଳରେ ଆତ୍ମନିର୍ଭରଶୀଳତା ନେଇ ଆଲୋଚନା ହୋଇଥିଲା। ସେହିଭଳି ନିର୍ମାଣ, ଷ୍ଟାର୍ଟଅପ୍ ଏବଂ ଦୁଇ ଦେଶ ମଧ୍ୟରେ ନୂତନ ପ୍ରଯୁକ୍ତିବିଦ୍ୟା ବଣ୍ଟନ କରିବା ନେଇ ସୁଯୋଗ ସୃଷ୍ଟି କରିବା ଲାଗି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ଗୋଏଲ କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ସରକାର ପ୍ରାଥମିକ, ମାଧ୍ୟମିକ ଏବଂ ଆଞ୍ଚଳିକ ସ୍ୱାସ୍ଥ୍ୟସେବାକୁ ବ୍ୟାପକ କରି ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିଛନ୍ତି। ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପରିଷଦର 16 ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ନଡ୍ଡା କହିଛନ୍ତି ଦେଶରେ 1,86,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପିତ ହୋଇଛି ଯାହାକି ସାଧାରଣ ନାଗରିକ ଏବଂ

0: ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ ପ୍ରଥମ ଯୋଗାଯୋଗ। ସେହିପରି ଜନସାଧାରଣଙ୍କୁ ନିରନ୍ତର ଚିକିତ୍ସା ସେବା ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରାଥମିକ ଏବଂ ମାଧ୍ୟମିକ ସ୍ୱାସ୍ଥ୍ୟ ମଧ୍ୟରେ ସଂଯୋଗର ବିକାଶ କରିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି ଦେଶରେ 23ଟି ନୂତନ ଏମ୍ସ ସ୍ଥାପନ କରାଯାଇ ଆଞ୍ଚଳିକ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ସୁଦୃଢ଼ କରାଯାଇପାରିଛି। ଦେଶରେ ପଛୁଆ ଜିଲ୍ଲାଗୁଡ଼ିକରେ 157ରୁ ଉର୍ଦ୍ଧ୍ୱ ମେଡିକାଲ କଲେଜ ସ୍ଥାପନ କରାଯାଇଥିବା ଶ୍ରୀ ନଡ୍ଡା ସୂଚନା ଦେଇଛନ୍ତି। ପୁରୀ ଶ୍ରୀମନ୍ଦିର ସ୍ନାନବେଦୀରେ ଶ୍ରୀଜୀଉମାନେ ଆଜି ଶ୍ରଦ୍ଧାଳୁଙ୍କୁ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦୁର୍ଲଭ ହାତୀ ବେଶରେ ଦେଖିବା ପାଇଁ ପୁରୀରେ ପ୍ରବଳ ଜନସମାଗମ ହୋଇଛି। ସକାଳେ ଶ୍ରୀଜୀଉମାନେ ରତ୍ନବେଦୀ ଛାଡ଼ି ଧାଡ଼ି ପହଣ୍ଡିରେ ସ୍ନାନବେଦୀରେ ବିଜେ କରିବା ପରେ ସୁନାକୂଅର 108 ଘର ସୁବାସିତ ଜଳରେ ସେମାନଙ୍କୁ ସ୍ନାନ କରାଯାଇଥିଲା। ରୀତିନୀତି ଅନୁଯାୟୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଛେରାପହଁରା ସେବା ସମ୍ପାଦିତ କରିଥିଲେ। ସେବାୟତଙ୍କ ଦ୍ୱାରା ଆଜି ଭୋଗନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ପହଣ୍ଡି ଜଳଲାଗି ଓ ହାତୀବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହଜରେ ଅର୍ଥ ସୁବିଧା ହାସଲ ପାଇଁ ନିବେଶ ପ୍ଲାଟଫର୍ମକୁ ସମର୍ଥନ କରୁଥିବା ସଂକ୍ରାନ୍ତ ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ହେଉଥିବା ପ୍ରଚାରକୁ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ପତ୍ର ସୂଚନା କାର୍ଯ୍ୟାଳୟର ତଥ୍ୟ ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ଏହି ଭିଡ଼ିଓ ମିଥ୍ୟା ଏବଂ ଏଆଇ ଦ୍ୱାରା ନିର୍ମିତ ହୋଇଛି। ପ୍ରଧାନମନ୍ତ୍ରୀ ଏହି ପ୍ରକାରର କୌଣସି ନିବେଶ ଯୋଜନା କିମ୍ବା ପ୍ଲାଟଫର୍ମକୁ ସମର୍ଥନ କରିନଥିବା କୁହାଯାଇଛି। ଲସ୍ ଏଞ୍ଜେଲ୍ସ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳ ଯୋଗ୍ୟତା ହାସଲ କରିଛି। ଭାରତ ସହିତ ଅଷ୍ଟ୍ରେଲିଆ, ଗ୍ରେଟ୍ ବ୍ରିଟେନ୍ ଏବଂ ଦକ୍ଷିଣ ଆଫ୍ରିକା ଅଲିମ୍ପିକ୍ସ କ୍ରୀଡ଼ାରେ ମହିଳା ଟି20 ପ୍ରତିଯୋଗିତାରେ ସ୍ଥାନିତ ହୋଇଥିବା ସମ୍ପର୍କରେ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ପକ୍ଷରୁ ଆଜି ସ୍ୱଷ୍ଟ କରାଯାଇଛି। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲ୍ ମ୍ୟାଚ୍ରେ ରନର୍ସ ହେବା ପରେ ତାଙ୍କୁ ଏହି ପୁରସ୍କାର ମିଳିଛି। ଶ୍ରୀକାନ୍ତ ଚୀନ୍ର ପ୍ରତିଯୋଗୀ ସୁ ଲି ୟାଙ୍ଗ୍ଙ୍କୁ 15-21, 21-16, 9-21 ପରାସ୍ତ କରିଥିଲେ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଆମେରିକାର ହଷ୍ଟନ୍ ଷ୍ଟାଡିୟମ୍ଠାରେ ବ୍ରାଜିଲ୍ ଏବଂ ଜାପାନ ମଧ୍ୟରେ ଖେଳ ଅନୁଷ୍ଠିତ ହେବ। ଏହା ଭାରତୀୟ ସମୟ ରାତି 10:30 ଆରମ୍ଭ ହେବ। ସେହିପରି ଆମେରିକାର ବୋଷ୍ଟନ୍ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ରାତି 2:00 ଜର୍ମାନୀ ଏବଂ ପାରାଗୁଏ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଦ୍ୱିତୀୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ବୀରତ୍ୱ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। 5 ଜଣଙ୍କୁ ଅତି ବିଶିଷ୍ଟ ସେବା ପଦକ ପ୍ରଦାନ। ସେସନ୍ସ ଗସ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ସିବିଏସ୍ଇ ଜାରି କଲା ତ୍ରିଭାଷା ନୀତି ସମ୍ପର୍କିତ ମାର୍ଗଦର୍ଶିକା। ସ୍ନାନବେଦୀରେ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ। ଏବଂ ଲସ୍ ଏଞ୍ଜେଲ୍ସ 2028 ଅଲିମ୍ପିକ୍ସ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ବାଦଦାତା ବିଭୂତି ଭୂଷଣ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ପୃଥ୍ୱୀରାଜ ହରିଚନ୍ଦନ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଋଷିକୁଲ୍ୟା ନଦୀ ଉପରେ ନିର୍ମାଣାଧୀନ କଂସାରୀ ଗଣ୍ଡ ବ୍ୟାରେଜ୍କୁ ବୁଲି ଦେଖିବା ସହିତ ଏହାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ 16 ଗ୍ରାମର 1,52,600 ଲୋକ ଉପକୃତ ହୋଇପାରିବେ। ଏହାପରେ ଛତ୍ରପୁର ବ୍ଲକର ଗଙ୍ଗାପୁରଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ବୁଲି ଦେଖିବା ସହିତ ଏହାର କାର୍ଯ୍ୟ ଯଥେଷ୍ଟ ବିଳମ୍ବ ଘଟିଛି, ଏଣୁ ଲୋକଙ୍କ ସ୍ୱାର୍ଥ ନିମନ୍ତେ ଏହି ପ୍ରକଳ୍ପ ଯଥାଶୀଘ୍ର ଶେଷ କରିବା ପାଇଁ ମନ୍ତ୍ରୀ କହିଥିଲେ।
3: କାମର ଯାହା ଗତି ଅଛି ଏବଂ କାମର ଯୋଉ କମ୍ପ୍ଲିସନ ପର୍ଯ୍ୟନ୍ତ ଯୋଉ କାମ ଯୋଉ ସ୍ପିଡ୍ରେ ଯିବା କଥା ପାଖାପାଖି ଠିକ୍ ଅଛି ଏବଂ ମତେ ଲାଗୁଛି ମାର୍ଚ୍ଚ ମାସ ସୁଦ୍ଧା ତାର କମ୍ପ୍ଲିସନ ଏକ୍ସପେକ୍ଟ କରାହଉଛି, ଯାହାଫଳରେ କି 2 ପ୍ରମୁଖ କଥା, ଗୋଟିଏ ହଉଛି ଜଳସେଚନ ଦୃଷ୍ଟିରୁ ଏବଂ ଦ୍ୱିତୀୟ ହଉଛି ଗଞ୍ଜାମ ଜିଲ୍ଲାରେ ଯୋଉ ଜଳ ଯୋଗାଣ ପାଇଁ ଗୋଟେ ବଡ ଅଞ୍ଚଳକୁ ପାଖାପାଖି 3-4 ବ୍ଲକର ବିଭିନ୍ନ ପଞ୍ଚାୟତକୁ ଜଳ ଯୋଗାଣ ପାଇଁ ସେଠି ପାଣିର

0: ଆଭେଲେବିଲିଟି ଡ୍ରିଙ୍କିଂ ୱାଟର ଆଭେଲେବିଲିଟି ଦୃଷ୍ଟିରୁ ସେଇଟା ଗୋଟେ ବଡ଼ ସହାୟକ ଭୂମିକା ହେବ। ଗ୍ରାଉଣ୍ଡ ୱାଟର ରିଚାର୍ଜିଂ ହେବ ଏବଂ ଜଳସେଚନ ବାଦେ ଆଉ ଗୋଟେ ବଡ଼ କଥା ହେବ ଯେହେତୁ ମୁହାଣ ଏଠୁ ବହୁତ ଦୂର ନାହିଁ ତେଣୁକରି ଯୋଉ ବ୍ୟାକ୍ୱାଟର ଯେତେବେଳେ ହାଇଟାଇଟ ବେଳେ ଆସେ ସମୁଦ୍ରର ସେ ସମୟରେ ଋଷିକୁଲ୍ୟା ମୁହାଣର ପାଖାପାଖି 5-6 କିଲୋମିଟର ପର୍ଯ୍ୟନ୍ତ ପାଣି ଲବଣାକ୍ତ ହେଇଯାଏ ଯୋଉଟାକି ଆଉ ବ୍ୟବହାର ଯୋଗ୍ୟ ନଥାଏ। ସେଇ ଦୃଷ୍ଟିରୁ ଏଇଟା ଗୋଟେ ସେପାରେସନ ୱାଲ୍ ଭଳିଆ ସେ କାମ କରିବ ଯାହାଫଳରେ କି ଆମକୁ ଶୁଦ୍ଧ ପାଣି ବିଭିନ୍ନ ବ୍ୟବହାର ପାଇଁ ସେଟା ମିଳିବ ଏବଂ ଆମେ ଆଶା କରିବା ଯେ ପୁରା ଗଞ୍ଜାମ ଜିଲ୍ଲାକୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ଆମେ ସମ୍ପୂର୍ଣ୍ଣ ଭାବରେ ପାନୀୟ ଜଳ ଯୋଗାଣର ଯୋଉ ପ୍ରକ୍ରିୟା ତାକୁ ସମ୍ପୂର୍ଣ୍ଣ କରିବୁ ଏବଂ ଲୋକଙ୍କର ଯୋଉ ଅପେକ୍ଷା ଅଛି ସେ ଅପେକ୍ଷାର ଗୋଟା ଗୋଟା ଅନ୍ତ କରିବୁ।
1: ଗଞ୍ଜାମ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସଡ଼କ ସୁରକ୍ଷା ଲାଗି ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଦୁର୍ଘଟଣାର କାରଣ ଏବଂ ନିରାକରଣ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଏ ନେଇ ସଚେତନତା ସୃଷ୍ଟି ଲାଗି ଜିଲ୍ଲାପାଳ ଆହ୍ୱାନ ଦେଇ କହିଥିଲେ
2: ଡିଷ୍ଟ୍ରିକ୍ଟ ରୋଡ୍ ସେଫ୍ଟି କମିଟିର ବୈଠକ ହେଇଥିଲା ଯୋଉଥିରେ ଜାନୁଆରୀ ମାସରୁ ଆରମ୍ଭ କରିକି ମେ ମାସ ଭିତରେ କେତେଟା ଆକ୍ସିଡେଣ୍ଟ ହେଇଛି ଏବଂ କେତେ ଫେଟାଲିଟିସ୍ ହେଇଛି ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆମେ ଆଲୋଚନା କରିଛୁ ଏବଂ ସବୁ ରୋଡ୍ ଏଜେନ୍ସିକୁ ମଧ୍ୟ ଡାଇରେକ୍ସନ୍ ଦିଆଯାଇଛି। ୟାପରେ ଯାହା ବି ଦୁର୍ଘଟଣା ହେବ ସେଇଠି ଆର୍ଟିଓ ପୋଲିସ ଏବଂ କନ୍ସର୍ନ ରୋଡ୍ ଓନିଂ ଏଜେନ୍ସି ଟିମ୍ ଜଏଣ୍ଟ ପ୍ରୋସେସ୍ ଗୋଟେ କରିବେ ଏବଂ 48 ଆୱାର୍ସ ଭିତରେ ଗୋଟେ ଡିଟେଲ୍ଡ ରିପୋର୍ଟ ସବମିଟ୍ କରିବେ ସେଠି କୋଉ କାରଣରୁ ଘଟଣା ହେଇଛି ଏବଂ ଆଗାମୀ ଦିନରେ ସେ ପର୍ଟିକୁଲାର ପଏଣ୍ଟରେ ଘଟଣା ନା ଘଟିବା ପାଇଁ କ'ଣ ବ୍ୟବସ୍ଥା କରିବାର ଅଛି ଏବଂ କ'ଣ ଆକ୍ସନ୍ ନିଆଯାଇଛି ଏ ଡିଟେଲ୍ ରିପୋର୍ଟିଂ ଜରିଆରେ ଆମେ ଆଶା କରୁଛୁ ଗୋଟେ ଲୋକେସନ୍ ଯୋଉଠି ଯଦି ଆକ୍ସିଡେଣ୍ଟ ହେବାର ସମ୍ଭାବନା ରହୁଛି ସେଇଟାକୁ କେମିତି ଆମେ ଆକ୍ସିଡେଣ୍ଟ ମୁକ୍ତ କରିପାରିବା ଏବଂ ଯେତିକି ଯାତ୍ରୀ ଅଛନ୍ତି ଯେଉଁମାନେ ଗାଡ଼ି ଚଲାଉଛନ୍ତି ସେମାନେ ମଧ୍ୟ କେମିତି ସେଫ୍ଲି ଯିବା ଆସିବା କରିପାରିବେ ତାକୁ ନେଇକି ନିଶ୍ଚିତ ଆମର ଗୁରୁତ୍ୱ ରହିବ।
1: ଗଞ୍ଜାମ ଜିଲ୍ଲାର ସ୍ୱାସ୍ଥ୍ୟସେବା ସମ୍ପର୍କିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ଏବଂ ଗ୍ରାମୀଣ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି ଟିକାକରଣ ଅଭିଯାନ ଗର୍ଭବତୀ ମହିଳା ତଥା ମାତୃ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। କୃଷି କ୍ଷେତ୍ରରେ ଜୈବିକ ପଦ୍ଧତିର ପ୍ରସାର ଏବଂ ପରିବେଶ ଅନୁକୂଳ ଚାଷ ପ୍ରଣାଳୀକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଜୈବିକ କୃଷିର ଗୁରୁତ୍ୱ ଏବଂ ଏହାର ବହୁମୁଖୀ ଉପକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବରିଷ୍ଠ କୃଷି ବୈଜ୍ଞାନିକ ସୁଜିତ କୁମାର ନାଥ, ଶାନ୍ତନୁ କୁମାର ଶତପଥୀ ଓ ଅନ୍ୟାନ୍ୟ ବିଶେଷଜ୍ଞମାନେ ଜୈବିକ କୃଷିର ବୈଜ୍ଞାନିକ ଦିଗ, ଜୈବିକ ସାର ଓ କୀଟନାଶକ ପ୍ରସ୍ତୁତି ପ୍ରଣାଳୀ, ମୃତ୍ତିକା ସ୍ୱାସ୍ଥ୍ୟ ସଂରକ୍ଷଣ ଏବଂ ଉତ୍ପାଦନ ବୃଦ୍ଧିର ବିଭିନ୍ନ ଉପାୟ ସମ୍ପର୍କରେ କୃଷକମାନଙ୍କୁ ଅବଗତ କରାଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ।
3: କାର୍ଯ୍ୟକ୍ରମରେ ଲିଗରି ଶୁଣିଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷକ ଭାଇ ଭଉଣୀମାନଙ୍କର କାର୍ଯ୍ୟକ୍ରମ ଚାଷବାସ। ଚାଷବାସର ପରିସରକୁ ଯିବା ଏହି ବିଜ୍ଞାପନ ପରେ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: କୁ ଦ୍ରବୀଭୂତ କରିପାରୁଥିବା ଜୀବାଣୁ ମଧ୍ୟ ଆମର ଜୀବନ୍ତ ଅବସ୍ଥାରେ ମିଳିଥାନ୍ତି। ଏହି ଜୀବାଣୁ ସାର ଯଦି ଆମେ ପ୍ରୟୋଗ କରୁଛନ୍ତି ତାହେଲେ ଆମର ଫସଲର ଅମଳ ବଢ଼ିବା ସହିତ ବାୟୁମଣ୍ଡଳର ନିଷ୍କ୍ରିୟ ଯବକ୍ଷାରଜା ଯାହା ଅଛି ଆମର ଯେଉଁଟାକ ୟୁଜ୍ ହୋଇପାରୁନି ସେଟାକୁ ବିବନ୍ଧିତ କରି ମାଟିରେ ବାନ୍ଧି ହୋଇଥିବା ଫସ୍ଫରସ୍ ମଧ୍ୟ ଦ୍ରବୀଭୂତ କରି ଆମକୁ ଫସଲକୁ ଦେଇପାରୁଛନ୍ତି। ତାଛଡ଼ା ଏମାନେ ମଧ୍ୟ କେତେକ ହରମୋନ୍ ଆଉ ଭିଟାମିନ୍ ମଧ୍ୟ ପ୍ରସ୍ତୁତ କରିଥାନ୍ତି ଯାହାକି ଆମର ଗଛର ବୃଦ୍ଧିରେ ଭଲ ସାହାଯ୍ୟ କରିଥାଏ। ଆଉ ଯଦି ଆପଣ ଏହାକୁ ପ୍ରୟୋଗ ମଧ୍ୟ କରୁଛନ୍ତି ବିଭିନ୍ନ ପ୍ରକାର ରୋଗ ଦାଉରୁ ମଧ୍ୟ ଆମେ ଗଛକୁ ରକ୍ଷା କରିପାରିବା। ଯବକ୍ଷାରଜାନ ଫସଲ ପାଇଁ ଆମେ ଯେଉଁ ବ୍ୟବହାର କରୁଛନ୍ତି ସାଧାରଣତଃ ଆମର ଶିମ୍ବ ଜାତୀୟ ଫସଲ ସେଥିରେ ଆପଣଙ୍କର ରାଇଜୋବିୟମ ଗୋଟେ ଅନୁସାର ଅଛି ଅନୁସାର ଅଣ ଡାଲି ଜାତୀୟ ଫସଲ ପାଇଁ ଆମକୁ ଆଜାଟୋବ୍ୟାକ୍ଟର କିମ୍ବା ଆଜୋସ୍ପ୍ରିଲମ୍ କିମ୍ବା ଆପଣଙ୍କର ଫସ୍ଫରସ୍ ପାଇଁ PSM ଜୀବାଣୁ ସାରକୁ ପ୍ରୟୋଗ କରିବାକୁ ପଡ଼ିଥାଏ।
1: ତ ଆର୍ ଟିକେ ଆମେ ଆଗକେ ଗଲା ବୋଲି ଆଜ୍ଞା
0: ଆଜ୍ଞା
1: ମୋର ମନେ ଗୋଟେ ପ୍ରଶ୍ନ ଆର୍ ଗୋଟେ ଆସୁଛି ଯେ ଆମେ ଆଜିକାଲି ଯେନ୍ ସାର ସବୁ ବ୍ୟବହାର କରୁଛୁ ସରକାରୀ ସାର ଯେନ୍ ବୋଲୁଛୁ ଆମେ ୟୁରିଆ ବୋଲ DAP ବୋଲ ୟାର ଦ୍ୱାରା ମାଟିରେ କାଣ ସବୁ କ୍ଷତି ହେଉଛି ଆଜ୍ଞା ହେ ବାବଦେ ଖଣ୍ଡେ ବୁଝେଇ ଦେଲେ ଆମେ ଭଲ କରି ଜାଣିପାରୁଛୁ।
0: ମାଟିରେ କରିବା ଦ୍ୱାରା ଆମର ଯେଉଁ ଅଣୁଜୀବ ଗୁଡ଼ିକ ମାଟିରେ ଅଛନ୍ତି ଉପକାରୀ ଅଣୁଜୀବ ଗୁଡ଼ିକ ସେମାନେ ସବୁ ପ୍ରାୟ ମରିଯାଆନ୍ତି।
1: ଆଜ୍ଞା
0: ରାସାୟନିକ ଆମର ଯେଉଁ ମାଟିଟା ମଧ୍ୟ ଆପଣଙ୍କର ହାର୍ଡ ହେଇଯାଉଛି ତ ସେଇ ଯେଉଁ ମାଟିର ଆପଣ ଗୁଣାତ୍ମକତା ବଜାୟ ରଖିବା ପାଇଁ ଆମକୁ ଏଇ ଅଣୁ ସାର ଗୁଡ଼ିକ ଯଦି ବ୍ୟବହାର କରିବା ତାହେଲେ ଆମର ଫସଲର ଗୁଣାତ୍ମକ ମାନ ବୃଦ୍ଧି ଘଟିଥାଏ। ଆଉ ଆପଣ ପଚାରିଲେ କ'ଣ କ'ଣ ସବୁ ଜୀବାଣୁ ସାର ପ୍ରୟୋଗ କରାଯାଇଥାଏ ସେ ବିଷୟରେ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଆମର ଦୁଇ ପ୍ରକାର ଜୀବାଣୁ ସାରକୁ ବ୍ୟବହାର କରାଯାଇପାରେ ଗୋଟେ ହେଲା ଡାଲି ଜାତୀୟ ଫସଲ ବା ଶିମ୍ବ ଜାତୀୟ ଫସଲ ପାଇଁ ଆଉ ଗୋଟେ ଲାଗିଲେ ଅଣଶିମ୍ବ ଜାତୀୟ ଫସଲ ପାଇଁ ଯେଉଁ ଆପଣଙ୍କର ଶିମ୍ବ ଜାତୀୟ ଫସଲ ଯେମିତିକି ଆମର ଝୁଡ଼ଙ୍ଗ ହେଲା କି ଶିମ୍ବ ମଟର ବିନ୍ସ ଆଦି ଫସଲ ପାଇଁ ରାଇଜୋବିୟମ୍ ଜାତୀୟ ଜୀବାଣୁ ସାରକୁ ପ୍ରୟୋଗ କରାଯାଇଥାଏ। କିନ୍ତୁ ଅନ୍ୟ ସମସ୍ତ ପନିପରିବା ଫସଲ ଯେମିତିକି ଆମର ଟମାଟୋ ହେଉ କି ବାଇଗଣ ଲଙ୍କା ଭେଣ୍ଡି ଉଲ୍ ଗାଜର ଏଇ ପିଆଜ ଏଭଳିଆ ଫସଲ ପାଇଁ ଆପଣମାନଙ୍କ ପାଇଁ ଆଜୋସ୍ପିରିଲମ୍ ଆଉ ଆଜୋଟୋବ୍ୟାକ୍ଟର ଜୀବାଣୁ ସାରକୁ ବ୍ୟବହାର କରିବାକୁ ପଡ଼ିଥାଏ ଯେଉଁଟାକି ଆପଣଙ୍କର ଯବକ୍ଷାରଜାନ ସାର ଦେଇପାରୁଛି। ଯଦି ଆପଣ ଫସ୍ଫରସ୍ ପାଇଁ ସେମିତି ଆମକୁ PSM ବୋଲି ଜୀବାଣୁ ସାରଟାକୁ ପ୍ରୟୋଗ କରିବାକୁ ପଡ଼ିଥାଏ।
1: ହଁ ଯେନ୍ ପ୍ରକାର ସାର ଗୋଟେ ଅଛି ଆଜ୍ଞା ତା ଗୋଟେ ସମୟ ଗୋଟେ ଅଛି
0: ଆଜ୍ଞା
1: ତ ଏ ଜୀବାଣୁ ସାରଟା ଆମେ କେଉଁ ସମୟରେ ଦେବା ଯଦି ଫଲା ବେଳେ ଦେବା କି ତାର ଆଗରୁ ଦେବା କି ଆଉ କେଉଁ ସମୟରେ ଦେଇପାରମା ଏଇଟା।
0: ହଁ ଜୀବାଣୁ ସାର ପ୍ରୟୋଗ ଆମର ଗଛ ଲଗା ସମୟରେ ଦିଆଯାଇପାରିବ ତାକୁ ମଧ୍ୟ ବିଭିନ୍ନ ପ୍ରକାର ଅନ୍ୟାନ୍ୟ ଉପାୟରେ ମଧ୍ୟ ଦିଆଯାଇପାରିବ ତ ଚେରରେ ଉପଚାର କରି ଦିଆଯାଇପାରିବ ମାଟିରେ ମଧ୍ୟ ପ୍ରୟୋଗ କରାଯାଇପାରିବ ତାକୁ ମଞ୍ଜିରେ ମଧ୍ୟ ଉପଚାର କରିକି ଦିଆଯାଇପାରିବ। ତ ଯଦି ଆପଣମାନେ ଚେର ଉପଚାର କରିପାରୁଛନ୍ତି ତାକୁ ଦୁଇ ଉପାୟରେ କରିପାରୁଛନ୍ତି ଗୋଟେ ହେଉଛି ପାଉଡର ଭାବରେ ଆଉ ଗୋଟେ ହେଉଛି ତରଳ ଭାବରେ।
1: ହଁ ତ ଏବେ ଯେମିତି କହିଲେ ଆଜ୍ଞା ଏଇ ପାଉଡର ଆକାରରେ ଗୋଟେ ଦିଆହଉଛି ଆଉ ତରଳ ଦିଆଯାଉଛି ପାଉଡର ଆକାରରେ ଏଇଟା ବୋଲେ କାଣା ଆଜ୍ଞା ଏଇଟା ବୁଝେଇ ଦିଅନ୍ତୁ।
0: ପାଉଡର ଜୀବାଣୁ ସାର ମଧ୍ୟ ଆପଣଙ୍କୁ ଏଇ ଯେଉଁ ତିନିଟା କହିଲା ଆପଣଙ୍କର ନାଇଟ୍ରୋଜେନକୁ ବିଭିନ୍ନ କରୁଛି ଯେଉଁଟାକି ଆମର ଆଜୋଟୋବ୍ୟାକ୍ଟର ହେଲା କି ରାଇଜୋବିୟମ୍ ହେଲା କି ଆଜୋସ୍ପିରିଲମ୍ ହେଲା ସେଟାକୁ ଆମର ପାଉଡର ଭାବରେ ଆମକୁ ଚେରକୁ ଉପଚାର ବି କରାଯାଇପାରୁଛି। ଯେମିତିକି ଆମେ ଯଦି ଚେର ଉପଚାର କରିବା ତାହେଲେ ଗୋଟିଏ କେଜି ଜୀବାଣୁ କଲଚରକୁ 10 ଲିଟର ପାଣିରେ ମିଶେଇକି ତାକୁ ଗୋଟେ ଘୋଳ ତିଆରି କରିବାକୁ ପଡ଼ିବ। ଏହା ଗୋଟିଏ ଏକର ପାଇଁ ଆମକୁ ଚାରା ଉପଚାର କରିବା ପାଇଁ ଯଥେଷ୍ଟ ହୋଇଥାଏ। ଏହି ଘୋଳରେ ଚାରା ଗୁଡ଼ିକୁ ପ୍ରାୟ 5 ମିନିଟ୍ ବୁଡ଼ାଇବାକୁ ପଡ଼ିବ ତାପରେ ଯଥାଶୀଘ୍ର ଚାରା ଜମିରେ ଲଗେଇଲେ ବହୁତ ଭଲ ଫଳ ପାଇପାରିବ। ତ ଏଇ ପ୍ରଥମ ଉପଚାର ହେଲା ଆମର ଚେର ଉପଚାର। ଆଉ ମାଟିରେ ମଧ୍ୟ ଆମେ ପ୍ରୟୋଗ କରିପାରିବା। ମାଟିରେ ପ୍ରୟୋଗ କରିବା ପାଇଁ ଆମକୁ ହେକ୍ଟର ପ୍ରତି 2 କିଲୋଗ୍ରାମ ଆଜାଟୋବ୍ୟାକ୍ଟର 2 କିଲୋଗ୍ରାମ ଆଜୋସ୍ପିଲମ୍ କିମ୍ବା 2 କିଲୋଗ୍ରାମ PSM ଜୀବାଣୁ କଲଚରକୁ ଆମର 1.5 କ୍ୱିଣ୍ଟାଲ ଆମର ଯେଉଁ ସଢା ଗୋବର ଖତ ଥିବ ବା ଜିଆ ଖତ ଥିବ ଆଉ ସେଥିରେ ଆପଣଙ୍କର 7.5 କେଜି ଚୂନ ମିଶାଇ ଦେବା ଉଚିତ। ତାପରେ ସେଥିରେ ପାଣି ସିଞ୍ଚେଇକି ଯେମିତିକି ଆପଣ 30% ରିଲେଟିଭ୍ ହ୍ୟୁମିଡ଼ିଟି ବା ଆପଣ ଆର୍ଦ୍ରତା ବଜାୟ ରଖିବା ଦରକାର। ତାପରେ ତାକୁ ଗୋଟେ ଅଖା ଦ୍ୱାରା ତାକୁ 7 ଦିନ ଆମକୁ ଘୋଡ଼େଇକି ରଖିବାକୁ ପଡ଼ିଥାଏ। ତାପରେ ଅଖାକୁ ବାହାର କରିକି ଏ ଖତକୁ ଭଲ ଭାବରେ ମିଶେଇ ଯଦି ମୂଳରେ ପ୍ରୟୋଗ କରାଯାଏ ତାହେଲେ ଆମକୁ ଭଲ ଫଳ ମିଳିଥାଏ। ତାକୁ ମଧ୍ୟ ଆପଣଙ୍କର ସି ଟ୍ରିଟମେଣ୍ଟ ବା ଯେଉଁଟାକୁ ମଞ୍ଜି ଉପଚାର ବି ମଧ୍ୟ କରାଯାଇପାରେ। ଏହି ପ୍ରଣାଳୀଟି ବିଶେଷ କରି ଆପଣଙ୍କର ଯେଉଁ ରାଇଜୋବିୟମ୍ ଅଛି ବା PSM ଜୀବାଣୁ କଲଚର ପାଇଁ ଉଦ୍ଦିଷ୍ଟ ଏଥିପାଇଁ ଆପଣଙ୍କର 10-20 କିଲୋଗ୍ରାମ ମଞ୍ଜି ପାଇଁ 0.5 କେଜି ରାଇଜୋବିୟମ୍ କଲଚର ଆବଶ୍ୟକ ହୋଇଥାଏ। ଏହି 500 ଗ୍ରାମ ରାଇଜୋବିୟମ୍ କଲଚର ପାଉଡରକୁ 1 ଲିଟର ପାଣିରେ ମିଶାଇ ଗୋଟେ ଘୋଳ ତିଆରି କରାଯାଇଥାଏ। ସେଇ ଯେଉଁ ଘୋଳକୁ ମଞ୍ଜିକୁ ଯଦି ଭଲ ଭାବରେ ଘୋଡ଼େଇକି ତାକୁ ଆମେ ପ୍ରୟୋଗ କରାଯାଇପାରିବା ତାହେଲେ ଫଳ ଆମେ ପାଇପାରିବା।
1: ହଁ ତ ଆମର ସେ କଥା ଆର୍ଥରେ ଫିର୍ମା ଆଜ୍ଞା ଆପଣ କହୁଥିଲେ ପାଉଡର ଜୀବାଣୁ ସାର ଗୋଟେ କହିଲେ ତରଳ ଜୀବାଣୁ ସାର ବୋଲେ ଗୋଟେ କହୁଛନ୍
0: ତରଳ ଜୀବାଣୁ ସାର ମଧ୍ୟ ଜୀବାଣୁ ସାର ଗୋଟେ ଅନ୍ୟ ପଦ୍ଧତି। ତ ଏଇ ତରଳ ଜୀବାଣୁ ସାର ପ୍ରୟୋଗ ପଦ୍ଧତି ସାଧାରଣତଃ ଆମର ମଞ୍ଜି ଉପଚାର ମଧ୍ୟ କରିହେବ ଆଉ ଚେର ଉପଚାର ମଧ୍ୟ କରିହେବ। ଆମର ସାଧାରଣତଃ ମଞ୍ଜି ଉପଚାର କରିବା ପାଇଁ ଆମକୁ ଗୋଟେ ମାଟି ହାଣ୍ଡି କିମ୍ବା ଗୋଟେ ପାତ୍ରରେ ମଞ୍ଜିକୁ ନେଇକି ତା ଉପରେ ଜୀବାଣୁ ସାର ଘୋଳକୁ ତିଆରି କରିବାକୁ ପଡ଼ିବ ଯେଉଁଟାକି ଆପଣଙ୍କର 5-10 ଗୁଣ ପାଣି ସହିତ ମିଶାଇବାକୁ ପଡ଼ିବ। ତାପରେ ସେଇ ଛିଞ୍ଚିକି ହାଣ୍ଡିଟାକୁ ଭଲ ଭାବରେ କନାରେ ବାନ୍ଧି ଦିଆଯାଏ। ଏଇ ହାଣ୍ଡିକୁ ତାପରେ 2 ମିନିଟ୍ ଖଣ୍ଡେ ଉପରେ ହଲେଇଲେ ସବୁଯାକ ମଞ୍ଜିରେ ଏ ଘୋଳର ଆସ୍ତରଣ ଜମିଥାଏ ଆଉ ଏହାକୁ ଯଦି ଆମେ ବାହାର କରିକି ଆମେ ଛାଇରେ ଶୁଖେଇବାକୁ ପଡ଼ିବ ଶୁଖେଇକି ତାପରେ ମଞ୍ଜିକୁ ଜମିରେ ବୁଣାଯାଏ। ଗୋଟିଏ କେଜି ମଞ୍ଜି ପ୍ରତି ଆପଣଙ୍କୁ 5 ମିଲିଲିଟର ତରଳ ରାଇଜୋବିୟମ୍ ଘୋଳରେ ମଞ୍ଜି ଉପଚାର କରିବା ପରେ କିମ୍ବା PSP ଘୋଳରେ ମଞ୍ଜିକୁ ଉପଚାର କଲା ପରେ ଯଦି ଆମେ ଲଗେଇବା ତାହେଲେ ଆମକୁ ସୁଫଳ ମିଳିଥାଏ। ଆଉ ଗୋଟେ ପଦ୍ଧତି ରହିଛି ଆପଣଙ୍କର ଚେର ଉପଚାର। ଚେର ଉପଚାର ପାଇଁ ମଧ୍ୟ

0: ତରଳ ସାର ବା ତରଳ ଜୀବାଣୁ ସାରକୁ ପ୍ରୟୋଗ କରାଯାଇପାରିବ, ଯେମିତି ତାକୁ 250 ml ଆଜଟ ଭେକ୍ଟର କିମ୍ବା ଆଜୋସ୍ପିରିଲମକୁ 10 ଲିଟର ପାଣିରେ ମିଶି ଗୋଟେ ଘୋଳ ତିଆରି କରିବାକୁ ପଡ଼ିବ। ସେଇ ଘୋଳକୁ 1 ଏକର ଉଦ୍ଦିଷ୍ଟ ପାଇଁ ଯେଉଁ ଯେତିକି ଚାରା ଆମେ ତିଆରି କରୁଛନ୍ତି ତାକୁ ଅଧଘଣ୍ଟାରେ ବୁଡ଼ିବାକୁ ପଡ଼ିବ, ତାପରେ ଛାଇରେ ରଖିବାକୁ ପଡ଼ିବ। ତା ଚେର ବୁଡ଼ିଲା ସାରିଲା ପରେ ତାକୁ ଆମେ ମୁଖ୍ୟ ଜମିରେ ରୋପଣ କରିପାରିବା। ସେହିପରି ଏକ ଫସ୍ଫରସ୍ ପାଇଁ ଯେଉଁଟା ଆମର ଅଛି ଗୋଟେ PSM, ତାକୁ ମଧ୍ୟ ଆମେ 250 ml PSMକୁ ନେଇକି ତରଳ ଜୀବାଣୁ ସାର ଆବଶ୍ୟକତା ପୂରଣ କରିପାରିବା।
1: ହଁ, ଏବେ ମୋର ମନେ ଆଉ ଗୋଟେ କଥା ଆସୁଛି ଆଜ୍ଞା, ଯେକୌଣସି କଥା ବୋଲେ ପଇସା ପତ୍ର ଟିକେ ଆମେ ଘୁଷପେଚ ଟିକେ ହେସୁଁ, ଆପଣ ଯେନ୍ ଜୀବାଣୁ ସାର କଥା କହୁଛନ୍ ଆଜ୍ଞା, ତମେ ପଇସା ପତ୍ର କେନ୍ତା ଏଇଟା ଅତକା ଆମକୁ ଲାଗ୍ବା କି ଖର୍ଚ୍ଚା ପତ୍ର ଟିକେ କମ୍?
0: ଏହାର ଖର୍ଚ୍ଚ ବହୁତ କମ୍ ହୋଇଥାଏ, ସାଧାରଣତଃ ରାସାୟନିକ ସାର ପ୍ରୟୋଗ କଲେ ବହୁତ ଦାମୀ ହୋଇଥାଏ, କିନ୍ତୁ ଆପଣ ଯଦି ଜୀବାଣୁ ସାର ଗୁଡ଼ିକ ବହୁତ କମ୍ ଦାମରେ ଆମର ବଜାରରେ ମିଳିଥାଉଛି, ବହୁତ କମ୍ ଦାମରେ ଆମକୁ ଉପଲବ୍ଧ କରିପାରୁଛନ୍ତି। ସାଧାରଣତଃ ଆମ ରାସାୟନିକ ସାର ଠାରୁ ଏଇଟା ବହୁତ କମ୍ ପରିମାଣ, ଆଉ ଏଇଟା ମଧ୍ୟ ଆମର ମାଟିର ଗୁଣବତ୍ତାକୁ ମଧ୍ୟ ଭଲ ଉନ୍ନତି କରିଥାଏ, ତା ସଙ୍ଗେ ଫସଲର ଗୁଣାତ୍ମକ ମାନ ମଧ୍ୟ ଅଭିବୃଦ୍ଧି କରିଥାଏ।
1: ତ ସେ ଉଷ କଷା ହଉ ଆଜ୍ଞା କି ସାର ଗଲା ହଉ, ତାର ଗୋଟେ ମାତ୍ରା ଗୋଟେ ରହିଛି, ଅଧିକ ହେଇଗଲେ ଗଛ ସେନେ ପୁଡ଼ି ବି ଯିବା, ମରି ବି ଯିବା, ତ ଯାହାକି ଆମେ କହୁଛେ ସାବଧାନ ହେଇକରି ଦେବା କଥା ଗୋଟେ ବୋଲସୁଁ। ତ ଇ ଯେନ୍ ସାରଟା ଆମେ ଯେତେବେଳେ ପ୍ରୟୋଗ କର୍ମା ତ କାଁ କାଁ ସବୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ବା? ଆମକୁ
0: ଭଲ ପ୍ରଶ୍ନ ପଚାରିଛନ୍ତି ଯେ ଆମର ଜୀବାଣୁ ସାର ପ୍ରୟୋଗରେ କ'ଣ କ'ଣ ସବୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ସାଧାରଣତଃ ଆମକୁ ଏଇଟାକୁ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ହିଁ ବ୍ୟବହାର କରିବାକୁ ପଡ଼ିବ। ଆଉ ଦ୍ୱିତୀୟଟା ହେଲା, ଆମକୁ ଥଣ୍ଡା କିମ୍ବା ଶୁଖିଲା ସ୍ଥାନରେ ସିଧାସଳଖ ସୂର୍ଯ୍ୟାଲୋକ ଠାରୁ ଦୂରରେ ରଖିବାକୁ ପଡ଼ିବ। ଆଉ ଗୋଟେ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ଯେ ଆମର ଯେମିତିକି ରାସାୟନିକ ସାର କିମ୍ବା କୀଟନାଶକ ଔଷଧ ସହିତ ମିଶାଇ ରଖିବା ଉଚିତ ନୁହଁ,
1: ମିଶାଇ
0: ରଖିବା ନାହିଁ। ତୃତୀୟଟା ଆମର ଯେଉଁ ଦାନାଦାର ବିଷ ଗୁଡ଼ିକ ରହିଛି, ଫୋରେଟ୍ ହେଲା କି ଆମର ଯେଉଁ ଥିମେଟ୍ ହେଲା, ସେଇ ଔଷଧ ବ୍ୟବହାର କଲେ ଜୀବାଣୁ ସାରର ଫସଲ ପ୍ରତି ଅଧିକ କ୍ଷତିକାରକ ଘଟିଥାଏ। ଆଉ ଗୋଟେ ହେଉଛି ଆପଣଙ୍କର ଯେଉଁ ନିର୍ଦ୍ଦିଷ୍ଟ ଫସଲ ପାଇଁ ଯେଉଁ ଆମର ରାଇଜୋବିୟମ୍ କୁହାହେଲା, ସେଇ ଫସଲ ପାଇଁ ଆମ ମନେକର ଆମର ସିମ୍ବଜାତୀୟ ଫସଲ, ସେଇଟା ପାଇଁ ଆମର କେବଳ ରାଇଜୋବିୟମ୍କୁ ହିଁ ବ୍ୟବହାର କରିବା ଦରକାର। ତ ଅଣସିମ୍ବ ଫସଲ ଅଛି, ସେଥିପାଇଁ ଆମକୁ ଆଜୋସ୍ପିରିଲମ୍ କିମ୍ବା ଆଜଟ ବ୍ୟାକ୍ଟରକୁ ପ୍ରୟୋଗ କରିବା ଉଚିତ। ଜୀବାଣୁ ସାର ଯଦି ଆମେ ପ୍ରୟୋଗ କରୁଛନ୍ତି, ଆମକୁ କିଛି କିଛି ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ, ଯେମିତିକି ଆପଣଙ୍କର ମାଟି ଆପଣଙ୍କର ଅମଳ ମାଟି ହେଉଛି କିମ୍ବା କ୍ଷାରିୟ ମାଟି ହେଉଛି, ସେଥିରେ ଆପଣଙ୍କ ଜୀବାଣୁ ସାର ପ୍ରୟୋଗ କଲେ ଆପଣଙ୍କୁ ସୁଫଳ ମିଳିପାରିବ ନାହିଁ।
1: ହଁ, ଗୋଟେ କଥା ଆଜ୍ଞା, ସେ ଅମ୍ଳ ମାଟି ଯେନ୍ ବୋଇଲେ ଏଇଟା ଆମେ କେମିତି କରି ଜାଣିବା ଆଜ୍ଞା?
0: ହଁ, ମୃତ୍ତିକାର ଆପଣଙ୍କର ଗୋଟେ PH ଅମ୍ଳତା ପରୀକ୍ଷା କରାଯାଇଥାଏ, PH ମିଟର ଗୋଟେ ଅଛି, ସଏଲ୍ କେମିଷ୍ଟ ଅଛି କିମ୍ବା ଆମର କୃଷି ବିଜ୍ଞାନ କେନ୍ଦ୍ରରେ ଅଛି, ଆମର ଲାବୋରେଟୋରୀ ରହିଛି ସଏଲ୍ ଟେଷ୍ଟିଂ ଲାବୋରେଟୋରୀ, ସେଠି ଆମର ମୃତ୍ତିକା ସଂଗ୍ରହ କରି ନିଆଗଲେ ଆମେ ତାର ପରୀକ୍ଷା କରିଥାଉ। ତ ସେଇ ମାଟିର ପରୀକ୍ଷା କରିବା ପାଇଁ ଆମର ଯଦି ମାଟିର PHଟା ଆମର 6 କମିଗଲା ତାହେଲେ ତାକୁ ଆମେ ଅମ୍ଳ ମାଟି କହୁଛୁ, ଆଉ ଯଦି ମାଟିର ଅମ୍ଳତା ଆପଣଙ୍କର 7ରୁ ଅଧିକ ହେଇଗଲା ବା 7.5ରୁ ଅଧିକ ହେଇଗଲା ତାକୁ ଆମେ କ୍ଷାରିୟ ମାଟି କହୁଛୁ। ତ ଅମ୍ଳ ମାଟିରେ ଯେତେ ଆପଣ ଖତ ସାର ପ୍ରୟୋଗ କରିବେ ତାହେଲେ ଆମେ ତାର କିଛି ସୁଫଳ ପାଇପାରିବା ନାହିଁ। ତ କ୍ଷାରିୟ ମାଟି ମଧ୍ୟ ଆମେ ଯଦି କେତେ ଖତ ସାର ଦେବା ତାହେଲେ ତାର ଭଲ ଆମର ଏଭେଲେବିଲିଟି ଗଛକୁ ମିଳିବ ନାହିଁ। ସେ ମାଟିର ଅମ୍ଳତା ଯଦି ଆପଣଙ୍କର ନ୍ୟୁଟ୍ରାଲ ଥିବ ସେଠି ସେଇ କ୍ଷେତ୍ରରେ ଆମେ ଯେତେ ଖତ ସାର ଦେବା ଗଛ ସେଇଟାକୁ ସବୁଥିରେ ଗ୍ରହଣ କରିପାରିଥିବ, ଆଉ ସେଇଟା ମଧ୍ୟ ଆମର ଏଇ ଜୀବାଣୁ ସାର ପ୍ରତି ମଧ୍ୟ ମାନେ ଉପଲବ୍ଧ। ଆଉ ୟାକୁ ମଧ୍ୟ ଆପଣ ଯଦି ଅମ୍ଳ ମାଟି ରହିଛି ଆମକୁ ଚୂନ କାଗଜ କଳମ ମଇଳା ଦେଇକି ତାକୁ ଆମେ ନ୍ୟୁଟ୍ରାଲ କରିପାରିବା, ଯଦି ଆପଣ କ୍ଷାରିୟ ମାଟି ରହିଛି ତାହେଲେ ଆମେ ତାକୁ ଜିପ୍ସମ୍ ଦେଇକି ଆମେ ତାକୁ ନ୍ୟୁଟ୍ରାଲକୁ ଆଣିପାରିବା। ମାଟିରେ ଆପଣ ଯଦି ଜୈବିକ ପଦାର୍ଥ ଯେଉଁଟା ଅର୍ଗାନିକ ମ୍ୟାଟର କହୁଛନ୍ତି ସେଇଟା ଯଦି ଆମର କମ୍ ଥିବ ତାହେଲେ ଆପଣଙ୍କର କମ୍ରେ ଜୀବାଣୁ ସାର ଉପକାର ମିଳିପାରିବ ନାହିଁ। ତେଣୁ ଏଇ ଯେଉଁ ଆମର ଜୈବିକ ପଦାର୍ଥ ପରିମାଣଟା ଟିକେ ଅଧିକ ରହିବା ଦରକାର। ଆଉ ଶୁଖିଲା ଜମି ରହୁଛି ତାହେଲେ ଜୀବାଣୁ ସାର କାର୍ଯ୍ୟଦକ୍ଷତା ଆମର ଭଲ ହେଇପାରିନଥାଏ। ଜମିର ଆର୍ଦ୍ରତା ସାଧାରଣତଃ ଆମର 30-40% ରହିଲେ ଭଲ ଉପକାର ମିଳିଥାଏ। ଜୀବାଣୁ ସାର ମଧ୍ୟ ଆପଣଙ୍କର ପ୍ରଦୂଷଣ ମୁକ୍ତ ପରିବେଶ ସହାୟକ ଆଉ ସ୍ୱଳ୍ପ ଖର୍ଚ୍ଚରେ ମିଳିଥିବାରୁ ଯଦି ଚାଷୀ ଭାଇମାନେ ଆମକୁ ବେଶୀ ଧ୍ୟାନ ଦେବେ ତାହେଲେ ଆପଣ ନିଶ୍ଚୟ ଲାଭବାନ ହେଇପାରିବା।
1: ଶେଷରେ ଆଉ ଗୋଟେ କଥା ଆଜ୍ଞା, ଆମର ଯେଉଁ ଚାଷୀ ଦାମ ଶୁଣୁଛନ୍ ସେମାନଙ୍କୁ ଆପଣ କାଣ କହିବେ କି?
0: ଆଜ୍ଞା, ଚାଷୀମାନଙ୍କୁ କହିବାର ଯେ ଆମର ଯେଉଁ କେମିକାଲ ଫର୍ଟିଲାଇଜର୍ ବା ରାସାୟନିକ ସାର ରହିଲା କିମ୍ବା ଆମର କୀଟନାଶକ ଔଷଧ ରହିଲା ସେଗୁଡ଼ିକୁ ବ୍ୟବହାର କରି ସମୟ ଭାବରେ ଏ ଜୀବାଣୁ ସାରକୁ ମଧ୍ୟ ବ୍ୟବହାର କରିବା ତାହେଲେ ଆମକୁ ଅଧିକା ଗୁଣାତ୍ମକ ଫସଲର ଗୋଟେ ପାଇପାରିବା। ଆଉ ଏହାକୁ ଆମେ ରାସାୟନିକ ସାର ଆଉ ଜୀବାଣୁ ସାରକୁ ମିଶେଇକି ଆମକୁ ଦେବା ଦରକାର ନାହିଁ। କେମିକାଲ ଫର୍ଟିଲାଇଜର୍ ପ୍ରୟୋଗର 21 ଦିନ ପରେ ଆମେ ଯଦି ଜୀବାଣୁ ସାର ମଧ୍ୟ ପ୍ରୟୋଗ କଲେ ଅଧିକା ଆମେ ଅମଳ ପାଇପାରିବା। ଆଉ ଗୋଟେ ଜିଆ ଖତ ବହୁତ ବଢ଼ିଆ ଜିନିଷ, ଏ ଜିଆ ଖତକୁ ଯଦି ବ୍ୟବହାର କରିପାରିବା ସେଥିରେ ଆମର ନାଇଟ୍ରୋଜେନ୍ ଫସ୍ଫରସ୍ ପଟାସିୟମ୍ କ୍ୟାଲସିୟମ୍ ମ୍ୟାଗ୍ନେସିୟମ୍ ଯେଉଁଟା କହୁଛି ମାନେ ଆମର ଉପାଦାନ ଗୁଡ଼ିକ ସେଇଟା ଆମର ସାଧାରଣ ଖତ ଠାରୁ 2-3 ଗୁଣ ଅଧିକା ଥାଏ, ତେଣୁ ତାକୁ ମଧ୍ୟ ବ୍ୟବହାର କରିକି ଆମେ ଗଛକୁ ଗୋଟେ ଗୁଣାତ୍ମକ ଫସଲ ଆମେ ଅମଳ କରିପାରିବା, ସଙ୍ଗେ ସଙ୍ଗେ ରୋଗ ପୋକ ଦାଉରୁ ମଧ୍ୟ ଆମେ ଗଛକୁ ରକ୍ଷା କରିପାରିବା।
1: ଯାହା ହଉ ଆଜ୍ଞା, ଆଜି ଆପଣ ଆମର ବୈଠକ ଆସିଲେ, ଆପଣ ସମୟ ଦେଲେ, ଆର୍ ଇ ପନିପରିବା ଫସଲ ଜୀବାଣୁ ସାର ପ୍ରୟୋଗ ବିଷୟରେ କହିଲେ, ସେଥିରେ ଆମର ବୈଠକ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆର୍ ଜୁହାର ଆଜ୍ଞା।
0: ନମସ୍କାର।
2: ଶୁଣିଲୁ ନାନୀ?
3: ହଁ, ଶୁଣିଲି ରେ ଭେ।
2: ଯେନ୍ ପ୍ରକାର ଜ୍ଞାନ

0: କୋଡ଼ିଏ ସେକେଣ୍ଡ ଆଣିଲୁ,
1: ହେଟା ତ ଆନବାଟା ନା,
0: ଏତିକି କମନ୍ ସେନ୍ସ ହେ ରମେଶ ବାବୁ କେ ଲେଖିତା ମାଲା ଘିନି ଯାଇଛି ଗାନ୍ଧୀର ଚେଲା।
2: ଆପଣ ତ ମୋର କଥା ବି ନାଇଁ ଶୁଣବାର ନା।
0: ଶୁଣିଲି ନା ବୋବା,
1: ବୋବା ଇନ ଶୁଣିଲେ ଶୁଣାଲେ କିଛି ନାଇଁ ହୁଏ, ହଁ ଖାଇଲେ ଖୁଆଇଲେ ଅଲଗା କଥା।
2: ନାଇଁ ବୁଝିପାରିଲି,
1: ତମେ ଠିକ ବୁଝିଛ ନା ବୋବା।
2: ବେଲେ
1: ଓଏ ବୋବା, ତମେ ପରେ ପକ୍କା ଘର ଯୋଜନା ନେ 2 ଲକ୍ଷ ଟଙ୍କା ପେବ, ମାତ୍ର କେନ୍ତା ପେବ? 2 ଲକ୍ଷ ନୁ ଥୋଡ଼େ ଅଧେ ଆମକେ ଦେଲେ ସିନା ହେବା, ଆର ସବକେ ଏକଲା ଏକଲା ହଜମ କରିବେ ହେବା କେ?
2: ଯେ ଏଟା ତୁମର ହକ ହେ,
1: ହଉ ନିଅ ବା ତୁମ ହକ, ମୁଇଁ ଯାଉଛେ।
2: ଯେ ବାବୁ ଶୁଣ, କେତେ ଖର୍ଚ୍ଚ ହେବା?
1: ଏମିତି ସିନା କଥା, 50,000 ଲାଗବା ବାବା, 50,000।
2: 50,000
1: ଧୀରେ କହ ଆଡ଼ ବା।

0: ସବୁଦିନ ଥିବା ନା ସେ ତୋର ବୁଆ କି କକା କି ଅଜା କି ଶ୍ୱଶୁର ଯେ ତୋର ଏତେ ଭାସି ଯାଉଛେ? ହଏ ରେ, ନିଜର କାମ ପରେ ନିଜେ କର, ତାର କଥା ସେ ବୁଝବା, ତାର ସାଙ୍ଗେ ତୋର କାଳେ ଲେନ୍ଦେନ। ମାତର ଇମନେ ଇମନେ ତୋର ସାଙ୍ଗେ ଥିବେ, ଗୋଟେ ଅଫିସ ନେ କାମ କରୁଛନ୍। ସକାଳ ପାଇଲେ ମୁଁ ଦେଖା ଦୁଃଖୀ, ସେ ଫେର ତୋରନୁ ବଡ଼ ଅଫିସର, କେତେବେଳେ କେନ୍ କଥା
1: କେନ୍ତା ସେ କରବି?
0: ସେ ବୁଢ଼ାର କଥା ନାଇଁ ଶୁନ।
2: ତମେ କାଣ କହିଲ ଯେ ବୋବା? ମୋ କିଛି ନାଇଁ ଶୁଭି, ମୋକେ ଟିକେ ଭଲ କରି ନାଇଁ ଶୁଭେ ତ।
3: ଭେରି ଗୁଡ,
4: ଏବେ ଶୁଣିଲ ତ? ଚାଲ ବୁଢ଼ା ଭାଗ।
5: ତମେ ହେଲେ ମୋର କଥା ଶୁଣବ ବୋଲି ଭାବୁଥିଲି ଯେ ମୋର ଏକା ଭୁଲ। ଇ ସରକାର ଆର୍ ତା ଲୋକ ମାନେ ତେଲିର ମୂଳେ ତେଲ ଡାଲବେ ଆସିଲା। ମାତର ଆମର ଗରିବ ଲୋକର କଥା କିଏ ବି ନେଇ ଶୁଣ। ଆମର କାଜେ ଇ ବ୍ୟବସ୍ଥା ସବୁବେଳେ ଭଡ଼ା।
3: କମାଲ କରିଦେଲ ରମେଶ ବାବୁ,
5: ମୋର ମଜବୁରୀ ଥିଲା। ମାତର ତମେ ଯାହା କରୁଛ ଏଟା ଠିକ ନାଇଁ। ସେ ବୁଢ଼ାର ଆତ୍ମା କେ କନ୍ଦେଇ କରି ତମେ ମାନେ ଭଲ ନାଇଁ କରବ
4: ବେଲେ କଥା କାଣା କି? ବୁଢା ବୁଢ଼ୀ ଲୋକର ଲାଗି ଆମ ରମେଶ ଆଜ୍ଞା ଟିକେ ସେଣ୍ଟି ହେଇ ଯାଇସନ୍ ତ।
3: ଚୁପ,
5: ଜାଣିଛୁ କାଲକେ ହେ ବୁଢା କେସ କରବା, ଉପର ଅଫିସର ମାନକେ କମ୍ପ୍ଲେନ କରବା।
3: କରୁ, ସବେ ଆମର ଲୋକ ନା,
5: କାଲକେ ଥାନା କୋର୍ଟ କରବା।
3: ମୋଲା ଲୋକର କଥା କିଏ ଶୁଣବା?
5: ମୋଲା ଲୋକ କିଏ? ମୋଲା ଲୋକ
3: ସୁଗ୍ରୁ ମାଝି ମୋଲା ଲୋକ ମଣି ଆନ୍ତରେ ହେତା ଡେସିବିଟି ଆନ ରେଡ୍ରନେ ଅଛି
4: ଆଦେନିଅନ।
5: ଏଟା କେନ୍ତା? ମାତର ସେ ତ ବଞ୍ଚିଛେ,
3: ବାକି ଏଇ କାଗଜ ତ କହୁଛେ ସେ ମରି ଯାଇଛେ। ବୁଝିଲେ ରମେଶ ବାବୁ, ଲାଗ ଲାଗର କାରବାର ଆମେ କେ ଏନ୍ତା କରୁଛୁ
5: ବିଲେ?
4: କଥା କାଣା କି, ଡାକ୍ତରଖାନା ନେ ବୁଢ଼ା ବୁଢ଼ୀ ଦୁଇଟା ଅଣାଥିଲା ପଡ଼ିଥିଲା, ଆମେ ତାକେ ଚିହ୍ନଟ କଲୁ। କଥା କାଣା କି, କାର ଯେ ନେଇଥନ୍ ଚାର ପାଞ୍ଚଟା ଭଦ୍ରଲୋକ ଡାକିକିନା ସଭା ସତ୍କାର କରିଦେସନ୍, ଆର୍ ଆମର ନୁ ଭଦ୍ରଲୋକ କେନ୍ ନୁ ପାଇବେ ଯେ? ଡାକ୍ତରକେ ଟଙ୍କା 5,000 ଦେଇ ଦେଲୁ, ଡ୍ରେସ୍ ସାପେଟ୍ ମାଗି ଆଣିଲୁ।
5: ହେଲୋ, କାଲକେ କୋର୍ଟ ଗଲେ
3: କୋର୍ଟ ନେ କାଣା କରବା? ମୁଇଁ କହିବି, ମୁଁ ଏତାକେ ନେଇ ଜାନି, ସେ ଶୁକ୍ରୁ ନେଇ, ସେ ଶୁକ୍ରୁ ତ ମରିଗଲା ନା। ଏ ଦେ ତା ଡେଥ୍ ସାର୍ଟିଫିକେଟ, ସେ ମଲାକେ ତୋ ତା ନାଁ ପକାବାର ଆମେ ଦୁସରା ଲୋକକେ ଦେଲୁ। ସେ ଶୁକ୍ରୁ ହେଇକରି ଯୋଜନାର ପଇସା ଠକି ଖାଇବା ବୋଲି କରୁଛି, ମୁଇଁ ନେଇ ପଶେ, ଉଲ୍ଟା ସେ ଫସବା।
5: ସେ କୋର୍ଟ ନେ ଥିବା, କହିବା ମୁଇଁ ଶୁକ୍ରୁ,
3: ଚିଲେଇ ଦେଲେ ହବା କେ? ପ୍ରମାଣ ବି ତ ଦରକାର ନା,
5: ତାର ଭୁଟ ଫୁଟୁ, ତାର ଆଧାର କାର୍ଡ,
4: ଘର ଦେମୁ ବୋଲି ବୁଢ଼ାଟା, ତାର ବୁଢ଼ୀଟା, ଭୋଟ କାର୍ଡ, ପାନ କାର୍ଡ, ଆଧାର କାର୍ଡ, ରାସନ କାର୍ଡ, ଇ କାର୍ଡ, ସେ କାର୍ଡ, ସବୁ ଓରିଜିନାଲ ମାଗି ଆଣିଲୁ। ଏବେ ଶୁକ୍ରୁ ମାଝି ବୋଲି ତାର ନା କିଛି ଓରିଜିନାଲ ପ୍ରୁଫ ନାଇଁ ନା।
5: ଆର ସେ କାର୍ଡ ମାନେ
4: ଜଲେଇ ଦେଲୁ।
5: ତମକେ ଧରମ ନାଇଁ ସହେରେ, ବୁଢ଼ା ବଚିଛେ ଆର ତମେ?
3: ସେ ମରିଯାଇଛେ।
5: ଆରେ ତମର ସାମ୍ନାରେ ତ ଥିଲା ବୁଢ଼ା ବଚିଛେ।
4: ହେଦେ ଦେଖନ୍ ତା ଡେଥ୍ ସାର୍ଟିଫିକେଟ, ବୁଢ଼ା ମଲା ନା।
5: ତମେ ମାନେ ବୁଢ଼ାକେ ମାରି ଦେଇଛ।
3: ଦେଖି ନାଇଁ ପାରେ,
5: ମୁଇଁ ଇଟା କେ କୋର୍ଟ ନେ କହିମି, ବଡ଼ ଅଫିସର ପାଖେ କହିବି।

0: ଆଚ୍ଛା ମତେ ଗୋଟେ କଥା କହ, ବଡ଼ ବାବୁ ପାଖେ ଫାଇଲ କା ଟେବୁଲ ନ ଯାଇସି?
1: ମୋ ଟେବୁଲ
0: ବିଜୁ ପକ୍କା ଘର ବାନକର ଲିଷ୍ଟ କିଏ ବନେକିନା ପଠେଇଥିଲା?
1: ମୁଇଁ।
0: ସେନୁ ଯଦି କାହାର ନା କଟିଛେ କାର ଦାଇ?
1: ମୋ ଲିଷ୍ଟ ନେ ତ ବୁଢା ନା ଥିଲା, ସେ ମନେ କାଟି ଦେଇଛନ।
0: ମାତର ଜେନ ଲିଷ୍ଟ ତାଙ୍କର ନେ ଅଛେ, ସେନେ ତ ତୋର ଦସ୍ତଖତ ପଡିଛେ।
1: ହେଟା ମୋର ଦସ୍ତଖତ ନାଇ ସେ।
0: ଓହୋ, ମୁଇଁ ଜାନିଛେ, ମାତର ବିଶ୍ୱାସ କିଏ କରବା? ତୋର ଲକେ କିଛି ପ୍ରମାଣ ଅଛେ?
1: ହେମନେ ହେମନେ ଜାଲ ଦସ୍ତଖତ କରିଛନ।
0: ଜେନ ମାନେ ଜିତା ଲୋକେ ମଲା ବୋଲି ପ୍ରମାଣ କରିଦେଇ ପାରୁଛନ, ତାଙ୍କର ଲାଗି ତୋ ଦସ୍ତଖତ ଗୋଟେ କାଣ?
1: ମାତର ମାତର ମୋର ଦସ୍ତଖତ ନାଇ ସେ।
0: ଫସବୁ ତ ତୁଇ ନା, ଦସ୍ତଖତ ତୋର ଅଛି, ଦୋଷ ବି ତୋର। ତୁଇ କୋର୍ଟ ନେ କେସ କଲେ ଆଗେ ତୁଇ ଆକା ଫସବୁ।
1: ନାଇଁ ନାଇଁ, ମୁଁ ଏଇ ଫସବାକେ ନାଇଁ ଚାହେବା। ହେଲେ ଏବେ କାଣ କରବି?
0: କିଛି ନାଇଁ କର, ଚିନ୍ତା ଚାଲିଛେ ହେନ୍ତା ଚାଲୁ, ତୋର କାଣ ଯାଉଛେ?
1: ମୁଇଁ ଆଜି ପୁରା ଅସହାୟ ବାପୁ, ତମର ଆଦର୍ଶକେ ମାନି କରି ଜୀବନ ଯାକ ଚାଲି ଆସିଛେ ବାପୁ। ମାତର ଆଜି ଆଜି କାହିଁ ଯେ ମୋକେ ଏସବୁ ବନେ ନାଇଁ ଲାଗୁଛେ ବାପୁ, ମୋତେ ନିଜକେ ନିଜ ଦୋଷୀ ଦୋଷୀ ପୁରା ଲାଗୁଛେ। ମୁଇଁ କାଣ କରିବି ବାପୁ, ମୁଇଁ ପୁରା ଅସହାୟ ହେଇଯାଇଛେ।
2: ରମେଶ, କିଛି ଅସୁବିଧା ଅଛେ ବୋଲେ ମୋକେ କହିପାରବୁ?
1: ବାପୁ ପ୍ରଣାମ। ବାପୁ
2: ଭଗବାନ ତୁମକୁ ସଦ୍ବୁଦ୍ଧି ଦିଅ।
1: ଆପଣଙ୍କର ଆଦର୍ଶ ଲାଗି ମୁଇଁ ପୁରା ଅଣନିଶ୍ୱାସୀ ହେଇ ପଡ଼ିଛି।